ଚାଣକ୍ୟ କହିଛନ୍ତି, ଜ୍ଞାନୀ ମଣିଷ ମାୟାଜାଲରେ ନ ପଡ଼ି ମୁକ୍ତ ଭାବରେ ବିଚରଣ କରିବାକୁ ସକ୍ଷମ ହୋଇଥାଏ। ଆକାଶବାଣୀ ବ୍ରହ୍ମପୁର, ସମୟ ବର୍ତ୍ତମାନ 6:00 ଯାଉଛି। ଶୁଣନ୍ତୁ ହିନ୍ଦୀ ସମ୍ବାଦ, ପରେ ଇଂରାଜୀରେ ସମ୍ବାଦ। ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଗୀତଟି ରଚନା କରିଥିଲେ କବି ସୂର୍ଯ୍ୟ ବଳଦେବ ରଥ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଡକ୍ଟର ତିରୁପତି ସାହୁଙ୍କ ରଚନାରୁ, ଶିଳ୍ପୀ ଶୈଳଭାମା ମହାପାତ୍ର।

ଗୀତଟି ନେଇଥିଲୁ ପାରମ୍ପରିକ ରଚନାରୁ, ଶିଳ୍ପୀ ଥିଲେ ନିମାଇଁଚରଣ ହରିଚନ୍ଦନ। କାର୍ଯ୍ୟକ୍ରମର ଶେଷ ଗୀତ ନେଇଛୁ ବୃନ୍ଦାବନ ଦାସଙ୍କ ରଚନାରୁ, ଶିଳ୍ପୀ ପ୍ରଫୁଲ୍ଲ କର।

ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଆଜିକା ଶିଳ୍ପୀମାନେ ଥିଲେ ଭିକାରୀ ବଳ, ସନ୍ଥକବି ଭୀମ ଭୋଇ, ଷଡ଼ଭାମ ମହାପାତ୍ର, ନିମାଇ ଚରଣ ହରିଚନ୍ଦନ, ଶ୍ୟାମାମଣି ଦେବୀ, ପ୍ରଫୁଲ୍ଲ କର। ଗୀତଗୁଡ଼ିକୁ ରଚନା କରିଥିଲେ କବି ସୂର୍ଯ୍ୟ ବଳଦେବ୍ରତ। ନିଖିଳ ଉତ୍କଳ ସଙ୍ଗୀତ ପରିଷଦର କଳାକାରମାନେ ଡକ୍ଟର ତିରୁପତି ସାହୁ। ପାରମ୍ପରିକ ରଚନାରୁ ଗୀତଟିକୁ ନେଇଥିଲୁ। ଏହା ସହିତ ଭକ୍ତକବି ଦୀନକୃଷ୍ଣ ଦାସ ଏବଂ ବୃନ୍ଦାବନ ଦାସଙ୍କ ରଚନାରୁ ଗୀତଗୁଡ଼ିକୁ ଶୁଣିଲେ ଆକାଶବାଣୀ ବ୍ରହ୍ମପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା, ରିଲେକରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନିଷ୍କାମ ଭାବରେ ସେବା କରିବାରେ ଯେଉଁ ଫଳ ଥାଏ ତାହା ଭଗବାନଙ୍କୁ ସନ୍ତୁଷ୍ଟ କରେ। ଭଗବାନ ଆଉ କେଉଁଠି ଥାଆନ୍ତୁ ବା ନଥାନ୍ତୁ, ସେ ମଣିଷର ଆନ୍ତରିକ ସେବା ଓ ଭକ୍ତିରେ ହିଁ ଥାଆନ୍ତି। ସେଥିପାଇଁ ତ ଆମ ପୁରାଣ ଶାସ୍ତ୍ର ବାରମ୍ବାର କହିଛନ୍ତି, ମାନବ ସେବା ହିଁ ମାଧବ ସେବା। ମାନବ ସେବା ଭିତରେ ଆସେ ବାପା ମାଆଙ୍କ ସେବା। ଆମ ପୁରାଣ ଶାସ୍ତ୍ର କହିଛନ୍ତି, ପିତୃଦେବ ଭବ ମାତୃଦେବ ଭବ ଇତ୍ୟାଦି। ସେଥିପାଇଁ ତ କୁହାଯାଇଛି, ପିତାମାତା ଠାରୁ ବଡ଼ ଦେବତା କିଏ ସରଗ ରାଇଜେ ନାହିଁ, ତାଙ୍କରି ଆଶିଷ ଲୋଡ଼ା ଏକାସିନା ଦିନେ ବଡ଼ ହେବା ପାଇଁ। ସେଥିପାଇଁ ପୁରାଣରେ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁ ପିତୃସତ୍ୟ ପାଳନ କରି 14 ବର୍ଷ ବନଗମନ କରିଥିଲେ। ସେହିପରି ପୁଣ୍ଡରିକ ନାମକ ଜଣେ ପିଲା ମାତାପିତାଙ୍କ ସେବା କରି ଭଗବାନଙ୍କୁ ଲାଭ କରିଥିଲା। ପୁଣ୍ଡରିକ ମାତାପିତାଙ୍କର ସେବାରେ ନିଜକୁ ବ୍ରତି କରିଦେଇଥିଲେ, ଏମିତିକି ମାତାପିତାଙ୍କ ସେବା ଛାଡ଼ି କେଉଁଆଡ଼େ ଯାଉନଥିଲେ। ସେ ଅନନ୍ୟ ଭାବରେ ପିତାମାତାଙ୍କ ସେବା କରୁଥିଲେ। ସକାଳୁ ଶଯ୍ୟାତ୍ୟାଗ କରି ପୁଣ୍ଡରିକ ପିତାମାତାଙ୍କ ସେବା କରେ, ମାତାପିତାଙ୍କୁ ସ୍ନାନ କରାଇ ତାପରେ ତାଙ୍କୁ ଖାଇବାକୁ ପିଇବାକୁ ଦିଏ, ପରେ ଶୁଆଇ ଦିଏ। ଏସବୁ କାମ ସରିଲା ପରେ ପୁଣ୍ଡରିକ ନିଜେ ଖାଏ। ଥରେ ସେ ପିତାମାତାଙ୍କ ସେବା କରୁଥିବା ସମୟରେ ସ୍ୱୟଂ ଭଗବାନ ପୁଣ୍ଡରିକକୁ ଦେଖା କରିବା ପାଇଁ ଆସି ତାର କୁଡ଼ିଆରେ ପହଞ୍ଚିଲେ। ସେତେବେଳେ ପୁଣ୍ଡରିକ ପିତାମାତାଙ୍କୁ ଶୁଆଇ ଦେଉଥାଏ। ଭଗବାନ ଦ୍ୱାରଦେଶରେ ଠିଆ ହୋଇ କହିଲେ, ପୁଣ୍ଡରିକ ମୁଁ ଭଗବାନ ଆସିଛି ତୋତେ ଦେଖା କରିବା ପାଇଁ। ପୁଣ୍ଡରିକ ପଛକୁ ଚାହିଁପାରିଲା ନାହିଁ, କାରଣ ତା'ର ଗୋଟିଏ ଜଙ୍ଘ ଉପରେ ବାପାଙ୍କର ଓ ଆଉ ଗୋଟିଏ ଜଙ୍ଘ ଉପରେ ମାଆଙ୍କର ମୁଣ୍ଡ ରହିଥିଲା। ପୁଣ୍ଡରିକ ଭଗବାନଙ୍କ ଡାକ ଶୁଣି କହିଲା, ଯଦି ଭଗବାନ ଆସିଛନ୍ତି ଟିକିଏ ଅପେକ୍ଷା କରନ୍ତୁ, ମୋର ମା ବାପା ଶୋଇଛନ୍ତି, ମୁଁ ତାଙ୍କୁ ଶୁଆଇ ସାରିଲେ ଆପଣଙ୍କୁ ଭେଟିବି, ସେ ପର୍ଯ୍ୟନ୍ତ ଟିକିଏ ଅପେକ୍ଷା କରନ୍ତୁ। ଭଗବାନ କହିଲେ, ପୁଣ୍ଡରିକ ମୋତେ ପାଇବା ପାଇଁ ମୁନି ଯୋଗୀ ଋଷି ତପସ୍ୱୀ ବହୁ ବର୍ଷ ଧରି ପୂଜା ଆରାଧନା ଧ୍ୟାନ ଆଦି କରିଆସୁଛନ୍ତି, ତଥାପି ମୋର ଦେଖା ପାଉନାହାନ୍ତି। ଅଥଚ ତୁମ ପାଖକୁ ମୁଁ ଆଜି ଆସିଛି, ତୁମେ ମୋର ଦର୍ଶନ ପାଇଁ ବ୍ୟାକୁଳିତ ହେଉନା। ପୁଣ୍ଡରିକ କହିଲା, ପ୍ରଭୁ ମୁଁ ତ ଆପଣଙ୍କୁ ଡାକି ନାହିଁ, ବରଂ ଆପଣ ଛାଏଁ ଆସିଛନ୍ତି। ଆପଣ ମୋ ପାଖକୁ ଆସିବା ପଛରେ ଯେଉଁ କାରଣଟି ରହିଛି ତାହା ହେଉଛି, ମୁଁ ବାପା ମାଆଙ୍କର ସେବା କରୁଛି, ଆଉ ମୁଁ ତ ଏବେ ସେହି ବାପା ମାଆଙ୍କର ସେବା କରୁଛି, ତାଙ୍କୁ ଛାଡ଼ି କିପରି ଯିବି। ଏଇ ଇଟାଟି ନିଅନ୍ତୁ, ସେଠାରେ ନିରବରେ ବସିଥାନ୍ତୁ, ମୁଁ ସେବା ସାରିଲେ ଆପଣଙ୍କୁ ଭେଟିବି। ଏବେ କଥା ହେଲେ ବାପା ମାଆଙ୍କର ନିଦ କାଳେ ଭାଙ୍ଗିଯିବ। ପୁଣ୍ଡରିକ ଦେଇଥିବା ଇଟା ଉପରେ ଭଗବାନ ବସି ରହିଲେ। ପୁଣ୍ଡରିକ କହିଲେ, କ'ଣ ମୋ ବାପା ମାଆଙ୍କ ସେବାରେ ଏତେ ପୁଣ୍ୟ ଅଛି ଯାହାଫଳରେ ଆପଣ ବିନା ଡାକରାରେ ଆସି ମୋ ପାଖରେ ପହଞ୍ଚିଗଲେ? ତାହେଲେ ଏବେ କୁହନ୍ତୁ, ମୁଁ ବାପା ମାଆଙ୍କ ସେବା ଛାଡ଼ି କିପରି ଆପଣଙ୍କ ପାଖକୁ ଯିବି। ଭଗବାନ ପୁଣ୍ଡରିକଙ୍କର ସେବାରେ ସନ୍ତୁଷ୍ଟ ହୋଇଗଲେ। କହିଲେ, ପୁଣ୍ଡରିକ ମୁଁ ତୁମ ପିତାମାତାଙ୍କ ସେବାରେ ସନ୍ତୁଷ୍ଟ, ଆଉ ତାଙ୍କରି ଭିତରେ ହିଁ ମୁଁ ରହିଛି, ଏବେ କ'ଣ ମାଗିବାର ଅଛି ମାଗ। ପୁଣ୍ଡରିକ କହିଲେ, ପ୍ରଭୁ ମୋର ମାଗିବାର କିଛି ନାହିଁ।

ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ଅସୀମାନନ୍ଦ ସରସ୍ୱତୀ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 39ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ଗଙ୍ଗା କୂଳରେ ମୁନିମାନଙ୍କ ମେଳରେ ରାଜା ପରୀକ୍ଷିତ ଥିବାବେଳେ ଶୁକଦେବ ସେଠାରେ ପହଞ୍ଚିଲେ। ରାଜା ତାଙ୍କୁ ପ୍ରଣାମ କରି ପୂଜା କଲେ। ତାଙ୍କର ବିଶ୍ୱାସ ହେଲା ମରଣ କାଳରେ ଶୁକଙ୍କ ସଙ୍ଗ ପାଇ ଏ ଭବସାଗର ପାରି ହୋଇଯିବେ। ଜୀବନ ଯିବା କାଳରେ କ'ଣ ଶୁଣିବେ, କାହାକୁ ଚିନ୍ତିବେ, କ'ଣ ଭଜନ କରିବେ, ସେହି କଥା କହିବାକୁ ଅନୁରୋଧ କଲେ ଶୁକମୁନିଙ୍କୁ। ଏହା ହିଁ ଥିଲା ଶ୍ରୀମଦ୍ ଭାଗବତ ପ୍ରଥମ ସ୍କନ୍ଧର କଥାବସ୍ତୁ। ଆଜି ଆରମ୍ଭ କରୁଛୁ ଶ୍ରୀମଦ୍ ଭାଗବତର ଦ୍ୱିତୀୟ ସ୍କନ୍ଧ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 39ତମ ଭାଗ। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁଭାଷ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର।

0: ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଘାସ ଦମନ ପାଇଁ ମାଟିରୁ ଜାତ ପୋକର, ଅଣ୍ଡା ଓ ଶୁକର ଦମନ ପାଇଁ ବର୍ତ୍ତମାନ ଖରାଟିଆ ଚାଷ କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅମଳ ହୋଇଥିବା ଧାନ, ଚିନାବାଦାମ, ମୁଗ ଏବଂ ବିରିକୁ ସାଇତି ରଖିବା ପାଇଁ ପ୍ରଥମେ ଭଲ ଭାବରେ ଖରାରେ ଶୁଖାଇ ଦିଅନ୍ତୁ ଓ ସାଇତା ଜାଗାକୁ ଭଲ ଭାବରେ ସଫା କରନ୍ତୁ। ଖରା ସମୟରେ ବାହାରକୁ ବାହାରୁଥିଲେ ଓଦା ଗାମୁଛା କିମ୍ବା ଛତା ବ୍ୟବହାର କରନ୍ତୁ। ଠିକ୍ ସମୟରେ ପାଣି ପିଅନ୍ତୁ। ଜମିର ପ୍ରକାର, ମାଟିର ଉର୍ବରତା ଓ ଜଳସେଚନର ସୁବିଧାକୁ ବିଚାରକୁ ନେଇ ଖରିଫ ଫସଲ ପାଇଁ ଯୋଜନା ପ୍ରସ୍ତୁତି କରନ୍ତୁ। ଅଧିକ ଗରମ ସମୟରେ ଜମିରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ବୃଦ୍ଧି ହୋଇପାରିବ। ଫଳ ବଗିଚାରେ ନିୟମିତ ଜଳସେଚନ କରନ୍ତୁ। ଗଛ ମୂଳରେ ନଡ଼ା, ଶୁଖିଲା ପତ୍ର, କରତଗୁଣ୍ଡ ଆଦି ଦ୍ୱାରା ଜୈବିକ ଆଚ୍ଛାଦନ ସହ ବୁନ୍ଦା ଜଳସେଚନର ବ୍ୟବସ୍ଥା କରନ୍ତୁ। ଚାଷୀଭାଇମାନେ ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ପାଣି ଥିବା ସ୍ଥାନ ନିକଟରେ ନ ରହିବାକୁ ପରାମର୍ଶ ଦିଆଯାଉଛି। ଯଦି କୌଣସି ସୁରକ୍ଷିତ ସ୍ଥଳ ଉପଲବ୍ଧ ନଥାଏ, ତେବେ ଖୋଲା ଜାଗାରେ ତଳକୁ ବସି 2 ପାଦକୁ ଏକାସାଥରେ ରଖନ୍ତୁ, ଯେପରିକି ଶରୀରର ସବୁଠାରୁ କମ୍ ଅଂଶ ମାଟି ସହିତ ଲାଗି ରହିବ। ଧାନ ସାଇତି ରଖିଥିବା ବସ୍ତା କିମ୍ବା କୋଠରୀରେ ପୋକ ଦେଖାଦେଲେ ଆଲୁମିନିୟମ ଫସ୍ଫାଇଡ୍ ଟାବ୍ଲେଟ୍ 1 ଟନ୍ ଧାନ ପିଛା 3 ସମୁଦାୟ 9 ଗ୍ରାମ ଟାବ୍ଲେଟ୍ କନାରେ ଗୁଡ଼ାଇ ରଖନ୍ତୁ। ଏହାପରେ ଭଲ ଭାବରେ ତାର୍ପଲିନ୍ ଘୋଡ଼ାଇ ଦିଅନ୍ତୁ, ଯେପରିକି କିଛି ଫାଙ୍କା ଜାଗା ନ ରୁହେ। ଯଦି କୋଠରୀର ସନ୍ଧି ଜାଗା କିମ୍ବା କବାଟ ଫାଙ୍କା ଜାଗା ଥାଏ, ତେବେ କାଦୁଅ କିମ୍ବା ସେଲୋଟେପ୍ ଦେଇ ଭଲ ଭାବରେ ବନ୍ଦ କରନ୍ତୁ, ଯେପରିକି ବାଷ୍ପ ବାହାରକୁ ନ ଆସେ। ଏହିପରି 7-10 ଦିନ ପର୍ଯ୍ୟନ୍ତ କୋଠରୀର ବସ୍ତା ମୁହଁ ଭଲ ଭାବରେ ବନ୍ଦ କରନ୍ତୁ। ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଦେଇଥାଏ। ଆଖୁ ଫସଲରେ ସଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ। ମାଟି ଶୁଖିଲା ରଖନ୍ତୁ ନାହିଁ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମ ଥର ହୁଡ଼ା ଟେକିବା ସମୟରେ ମାଟିରେ ଏକର ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦର କୀଟନାଶକ ପ୍ରୟୋଗ କରନ୍ତୁ। ଏହି ମାସ ବେବିକର୍ନ ଲଗାଇବା ପାଇଁ ଉତ୍କୃଷ୍ଟ ସମୟ। VL42, ଇୟର୍ଲି କମ୍ପୋଜିଟ୍, MEH 114, MEH 133 ଆଦି ଶଙ୍କର ଜାତୀୟ ବିହନ ଲଗାନ୍ତୁ। 1 ଏକର ଜମି ପାଇଁ 10-12 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଶେଷ ଓଡ଼ ଚାଷ ବେଳେ ଏକର ପ୍ରତି ଅନୁମୋଦିତ ସାର ମଧ୍ୟରୁ 60 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର, 16 କିଲୋଗ୍ରାମ ପଟାସ ସାର, ସମୁଦାୟ ଫସ୍ଫରସ ଓ ପଟାସ ସାରର 1/3 ଯବକ୍ଷାରଜାନ ପ୍ରୟୋଗ କରନ୍ତୁ। ମୂଳ ସାର ଭଲ ଭାବେ ଉପର ମାଟି ମିଶାଇବା ପରେ ବେବିକର୍ନକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 20 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତି ବୁଦାରେ 2 ହିସାବରେ ଏକର ପ୍ରତି 50-75 ହଜାର ଗଛ ଲଗାନ୍ତୁ।
0: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର 1-2 ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ବା ବିଜୁଳି ଘଡ଼ଘଡ଼ି ପବନ ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରୁ ଜଣାଯାଏ ଯେ ରାଜ୍ୟର କେଉଁଝର,

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ସୋମବାର 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ ପଦ୍ମବିଭୂଷଣ 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ ମହେନ୍ଦ୍ର କୁମାର ମିଶ୍ର ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି।

0: ଅନୁରୁଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିବା କାର୍ଯ୍ୟସୂଚୀ ରହିଛି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ଏବଂ ଆସନ୍ତା ସୋମବାର 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବରଗଡ଼ ଟାଉନ୍ କେନାଲର ଉନ୍ନତିକରଣ ଏବଂ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଗତକାଲି ଅନୁଷ୍ଠିତ ସମାରୋହରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପ ପାଇଁ 50 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଇତିମଧ୍ୟରେ ଶେଷ ହେବା ସହ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସଂସଦରେ ବିରୋଧୀ ସଦସ୍ୟଙ୍କ ଅସହଯୋଗ ଯୋଗୁଁ ନାରୀବନ୍ଧନ ଅଧିନିୟମ ପାରିତ ନ ହେବା ଅଭିଯୋଗ ନେଇ ନବରଙ୍ଗପୁରଠାରେ ବିଜେପି ପକ୍ଷରୁ ମହିଳା ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଗୌରୀଶଙ୍କର ମାଝୀ ଏବଂ ଦଳୀୟ ରାଜ୍ୟଶାଖା ମହିଳା ମୋର୍ଚ୍ଚା ଉପସଭାପତି ଶର୍ମିଷ୍ଠା ଦେଓ ଏହି ସମାବେଶରେ ଯୋଗଦେଇ ନାରୀବନ୍ଧନ ଅଧିନିୟମ ଉପରେ ଆଲୋକପାତ କରିଥିଲେ। ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଝାଗରାହି ଗ୍ରାମ ପଞ୍ଚାୟତର କୋଟରିବାହାଲ ଗ୍ରାମରେ ଚାଷୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଚିନାବାଦାମ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଜାତୀୟ ତୈଳବୀଜ ମିଶନ ଜରିଆରେ ଏଥିପାଇଁ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦିଆଯାଉଛି। 8ଟି ଗ୍ରାମରେ ଚିନାବାଦାମ ଚାଷ ହେଉଛି। ଏଥିସହ ସମଗ୍ର ଜିଲ୍ଲାରେ ପ୍ରାୟ 1000 ଚାଷୀ 500 ହେକ୍ଟର ଜମିରେ ଚିନାବାଦାମ ଚାଷ କରିଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଆସୁଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟରେ ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସର ବାର୍ତ୍ତା ରହିଛି, ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। 66ତମ ଓଡ଼ିଶା ରାଜ୍ୟ ବରିଷ୍ଠ ସନ୍ତରଣ ଚାମ୍ପିୟନ୍ସିପ୍ ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଆକ୍ୱାଟିକ୍ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଅଭିନବ କୁମାର ସିଂ ଏବଂ ମହିଳା ବର୍ଗରେ ପ୍ରତ୍ୟାଶା ରାୟ ଓ ସୃଷ୍ଟି ଉପାଧ୍ୟାୟ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଉଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବା ସହ କେତେକ ସ୍ଥାନରେ ତାପମାତ୍ରା 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି 11ଟି ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ସର୍ବୋଚ୍ଚ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ବୌଦ୍ଧଠାରେ ରେକର୍ଡ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ପବନ ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଦକ୍ଷିଣ ପୂର୍ବ ଆରବ ସାଗର, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଆଣ୍ଡାମାନ ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗର ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ପ୍ରବେଶ କରିବା ନେଇ ପାଗ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ। ଆଲୋଚନା କରିଛନ୍ତି ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା।
2: ଏଡ୍ସ ଭଳି ମହାମାରୀକୁ ରୋକିବାକୁ ହେଲେ ଏ ସମ୍ପର୍କରେ ସମ୍ୟକ ଜ୍ଞାନ ରହିବା ନିହାତି ଜରୁରୀ। ଏଡ୍ସ ହେଉଛି ରୋଗଟି ସଂକ୍ଷିପ୍ତ ନାମ। ଏହା 4ଟି ଇଂରାଜୀ ଅକ୍ଷର ସମାର ଏ ଆକ୍ୱାର୍ଡ ବା ସ୍ୱଜିତ, ଆଇ ଇମ୍ୟୁନୋ ବା ରୋଗ ପ୍ରତିରୋଧକ ଶକ୍ତି, ଡି ଡିଫିସିଏନ୍ସି ବା ଅଭାବ, ଏସ୍ ସିଣ୍ଡ୍ରୋମ ବା ବିବିଧ ଲକ୍ଷଣ ସମୂହ। ଅତଏବ ସ୍ୱର୍ଜିତ ରୋଗ ପ୍ରତିରୋଧକ ଶକ୍ତିର ଅଭାବ ଜନିତ ବିଭିନ୍ନ ଲକ୍ଷଣ ସମୂହର ରୋଗ ହେଉଛି ଏଡ୍ସ। ଏହା ଏଚ୍ଆଇଭି ବା ହ୍ୟୁମାନ୍ ଇମ୍ୟୁନୋ ଡିଫିସିଏନ୍ସି ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରାଇଥାଏ। ସଂକ୍ରମିତ ବ୍ୟକ୍ତିମାନଙ୍କ ଶରୀରର ତରଳ ଅଂଶ ଯଥା ରକ୍ତ, ବୀର୍ଯ୍ୟ ଓ ଯୋନିନିର୍ଗତ ତରଳ ପଦାର୍ଥରେ ଏଚ୍ଆଇଭି ଭୂତାଣୁ ବହୁମାତ୍ରାରେ ଥାଏ। ଯେତେବେଳେ ଏହି ତରଳ ପଦାର୍ଥ ଅନ୍ୟ ଏକ ଶରୀରରେ ପ୍ରବେଶ କରେ, ଏଚ୍ଆଇଭି ଭୂତାଣୁ ଅନ୍ୟ ଦେହକୁ ବ୍ୟାପିଥାଏ। ଏଚ୍ଆଇଭି ସଂକ୍ରମଣ 4ଟି ମାଧ୍ୟମରେ ହୋଇଥାଏ। ପ୍ରଥମ, ଏଚ୍ଆଇଭି

0: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସ୍ୱେଡେନର ସର୍ବୋଚ୍ଚ ସମ୍ମାନ ରୟାଲ ଅର୍ଡର ଅଫ୍ ଦ ପୋଲାର ଷ୍ଟାର। ପ୍ରତିରକ୍ଷା, ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଆଜି ନରୱେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଛତିଶଗଡ଼ର ବସ୍ତରରେ ଆଜି ଶହୀଦଙ୍କ ପରିବାର ଓ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। କେରଳମର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭି ଡି ସତୀଶନ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗତକାଲି ରାତିରେ ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପ୍ରତି ଅବଦାନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର ଅଫ୍ ଦ ପୋଲାର ଷ୍ଟାର ଡିଗ୍ରୀ କମାଣ୍ଡର ଗ୍ରାଣ୍ଡ କ୍ରସ୍ ପ୍ରଦାନ କରାଯାଇଛି। ଶ୍ରୀ ମୋଦିଙ୍କୁ ପ୍ରଦାନ କରାଯାଇଥିବା ଏହା 31ତମ ଆନ୍ତର୍ଜାତିକ ସମ୍ମାନ। ସ୍ୱିଡେନ୍ ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ରଣନୈତିକ ସହଭାଗିତାକୁ ଆହୁରି ଆଗକୁ ନେବାକୁ ସହମତି ପ୍ରକାଶ ପାଇଛି। ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ, ମହାକାଶ, ପ୍ରତିରକ୍ଷା ଓ ଗବେଷଣା ଭଳି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହୋଇଛି। ଉଭୟ ନେତା ଜାତିସଂଘ ଏବଂ ବହୁପାକ୍ଷିକ ପ୍ରତିଷ୍ଠାନରେ ସଂସ୍କାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। 2026-2030 ପର୍ଯ୍ୟନ୍ତ ଅର୍ଥନୈତିକ ବିକାଶ କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଯୋଜନା ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
1: रक्षा के क्षेत्र में हमारा सहयोग निरंतर बढ़ रहा है। स्वीडन की कंपनियों द्वारा भारत में प्रोडक्शन फैसिलिटीज बनाए जाना इस बात का प्रमाण है कि हम बायर सेलर रिलेशनशिप से आगे बढ़कर लॉन्ग टर्म इंडस्ट्रियल पार्टनरशिप की ओर बढ़ रहे हैं।
0: ଉଭୟ ଦେଶ 2027ରେ ଭାରତରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ନିବେଶ ସମ୍ମିଳନୀ ଆୟୋଜନ କରିବା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ସେଠାକାର ସିଇଓମାନଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ ଓ ମେଡ୍ ୱିଥ୍ ସ୍ୱିଡେନ୍ ଦିଗରେ ଅଧିକ ପୁଞ୍ଜିନିବେଶ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆଲୋଚନା କାଳରେ ଉଭୟ ଦେଶ କୃତ୍ରିମ ବୁଦ୍ଧିମତା, 6G, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଓ ଜୀବବିଜ୍ଞାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହ ଭାରତ ସ୍ୱିଡେନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ପ୍ରତିଷ୍ଠା କରିବାକୁ ରାଜି ହୋଇଛନ୍ତି।
1: ସ୍ୱିଡେନ୍ ଇଣ୍ଡିଆ ଟେକ୍ନୋଲୋଜି ଏଣ୍ଡ ଏଆଇ କରିଡୋର ମଜବୁତ କରିବା ପାଇଁ ଠୋସ୍ ଇନିସିଏଟିଭ୍ସ ପର କାମ କରେଙ୍ଗେ। ଦୋନୋ ଦେଶୋ କେ ଷ୍ଟାର୍ଟଅପ୍ସ ଅର୍ ରିସର୍ଚ୍ଚ ଇକୋସିଷ୍ଟମ୍ କେ ବିଚ୍ ସମ୍ପର୍କ ବଢ଼ାନେ କେ ଲିଏ ହମ୍ ଇଣ୍ଡିଆ ସ୍ୱିଡେନ୍ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ସେଣ୍ଟର ବନାନେ ଜା ରହେ ହୈଁ।
0: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ୱିଡେନ୍ର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇବା ସହ ବିଶ୍ୱରେ ସ୍ଥିରତା ପ୍ରତି ମିଳିତ ପ୍ରତିବଦ୍ଧତା ଲାଗି ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
1: ଆତଙ୍କବାଦ ପୁରୀ ମାନବତା କେ ଲିଏ ଗମ୍ଭୀର ଚୁନୌତି ହେ। ପିଛଲେ ବର୍ଷ ପହଲଗାମ ମେ ହୁଏ ଆତଙ୍କୀ ହମଲେ କେ ବାଦ ହମେ ସ୍ୱିଡେନ୍ ସେ ମିଲେ ସମର୍ଥନ କେ ଲିଏ ମେ ପ୍ରଧାନମନ୍ତ୍ରୀ କ୍ରିଷ୍ଟସନ୍ କା ଆଭାର ବ୍ୟକ୍ତ କରତା ହୁଁ। ହମ୍ ଆତଙ୍କବାଦ ଓ ଉସକେ ସମର୍ଥକୋ କେ ବିରୁଦ୍ଧ ଲଢାଇ ଜାରି ରଖେଙ୍ଗେ।
0: ସ୍ୱିଡେନ୍ ପ୍ରଧାନମନ୍ତ୍ରୀ କ୍ରିଷ୍ଟର୍ସନ୍ ଡିଜିଟାଲ୍ ପରିବର୍ତ୍ତନ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତର ଅଗ୍ରଗତିକୁ ପ୍ରଶଂସା କରିବା ସହ ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଗୋଥେନବର୍ଗରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ 31ତମ ଆନ୍ତର୍ଜାତିକ ସମ୍ମାନ ମିଳିଥିବା ପରିପ୍ରେକ୍ଷୀରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ବିଶ୍ୱରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱର ଏହା ପ୍ରତିଫଳନ। ସେ କହିଛନ୍ତି, ଆଗାମୀ ଦିନରେ ଭାରତ ଏବଂ

ସୋନିଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗର୍ ଷ୍ଟୋନ୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ଶ୍ରୀ ମୋଦି ଭାରତ ନର୍ଡିକ୍ ବାଣିଜ୍ୟ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ସମୀକ୍ଷା କରାଯିବ। ତୃତୀୟ ଭାରତ ନର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନ୍ଲ୍ୟାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ରାୟପୁରରେ ପହଞ୍ଚିଛନ୍ତି। ଗସ୍ତ କାଳରେ ଶ୍ରୀ ଶାହା ରାୟପୁରର ବସ୍ତରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଥମ ଦିନରେ ସେ ଛତିଶଗଡ଼ ଗସ୍ତ କରି ଆଜି ସକାଳେ ରାୟପୁରଠାରେ ଜରୁରୀକାଳୀନ ସେବା ଡାୟର 112 ଅଧୀନରେ ନୂତନ ଗାଡ଼ିଗୁଡ଼ିକର ପତାକା ଦେଖାଇ ଶୁଭାରମ୍ଭ କରିବେ। ପରେ ସେ ବସ୍ତର ଯାତ୍ରା କରି ସେଠାରେ ନେତାନାର ଗ୍ରାମରେ ଏକ ସାର୍ବଜନୀନ ସୁବିଧା କେନ୍ଦ୍ରର ଉଦ୍ଘାଟନ କରିବେ। ଏହି କେନ୍ଦ୍ର ଜରିଆରେ ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସରକାରୀ ସେବା ସହଜରେ ଉପଲବ୍ଧ କରାଯାଇପାରିବ। ଶ୍ରୀ ଶାହା ଆଜି ଜଗଦଲପୁରରେ ପହଞ୍ଚି ଅମର ବାଟିକାରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଅପରାହ୍ନରେ ସେ ଶହୀଦଙ୍କ ପରିବାର, ସୁରକ୍ଷାକର୍ମୀ, ନକ୍ସଲ ହିଂସା ପ୍ରଭାବିତ ବ୍ୟକ୍ତି ଓ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବସ୍ତର କେ ସଙ୍ଗରେ ଶ୍ରୀ ଶାହା ସାମିଲ ହେବେ। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସୂଚନାଯୋଗ୍ୟ, ଛତିଶଗଡ଼କୁ ନକ୍ସଲମୁକ୍ତ ଘୋଷଣା କରାଯିବା ପରେ ଶ୍ରୀ ଶାହାଙ୍କର ଏହା ପ୍ରଥମ ଗସ୍ତ। କଂଗ୍ରେସ ନେତା ଭିଡି ସତୀଶନ ଆଜି କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁଅନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳ ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ 16 ଜଣ ପ୍ରଥମଥର ପାଇଁ ମନ୍ତ୍ରୀ ପଦ ଗ୍ରହଣ କରିବେ। ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କଂଗ୍ରେସକୁ 11 ମନ୍ତ୍ରୀ ପଦ ମିଳିଥିବା ବେଳେ ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍କୁ 5, କେରଳ କଂଗ୍ରେସ ଜୋସେଫ୍, ରିଭଲ୍ୟୁସନାରୀ ସୋସିଆଲିଷ୍ଟ ପାର୍ଟି, କେରଳ କଂଗ୍ରେସ ଜାକବ୍ ଏବଂ କମ୍ୟୁନିଷ୍ଟ ମାର୍କସିଷ୍ଟ ପାର୍ଟିକୁ 1 ଲେଖାଏଁ ମନ୍ତ୍ରୀ ପଦ ମିଳିବ। ଶ୍ରୀ ସତୀଶନଙ୍କ ଘୋଷଣା ଅନୁଯାୟୀ ତିରୁବାଞ୍ଚୁର ରାଧାକ୍ରିଷ୍ଣନ ବାଚସ୍ପତି ଏବଂ ସାନିମଲ ଉସ୍ମାନ ଉପବାଚସ୍ପତି ହେବେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା 79ତମ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବା ଲାଗି ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଛନ୍ତି। ଆଜିଠାରୁ ଜେନେଭାରେ ଏହି 6 ସମ୍ମିଳନୀ ଆରମ୍ଭ ହେବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପୁନଃକୃତି ଦେବା ଚଳିତ ବର୍ଷର ବାର୍ତ୍ତା ରହିଛି। ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସହଯୋଗପୂର୍ଣ୍ଣ ସମାଧାନ ଦିଗରେ ଆଲୋଚନା ହେବ ବୋଲି ସେ କହିଛନ୍ତି। ଏହି ସମ୍ମିଳନୀରେ 165 ଅଧିକ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାମିଲ ହେବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ, ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ ଏବଂ ଭାରତୀୟ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ ଭିଏ ୱାରାଡେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01 2371 7117 23311 2331 4441 ଏବଂ 23711 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289 940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛନ୍ତି। ପ୍ରଥମ ଟିମ୍ ଭାବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେଅଫ୍କୁ ଉନ୍ନୀତ ହୋଇଛି। ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 4 ହରାଇ 222 ରନ୍ ସ୍କୋର କରିଥିଲା। ପଞ୍ଜାବ କିଙ୍ଗ୍ସ ସଂଖ୍ୟକ ଓଭରରେ 8 ରେ 198 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀର ଅରୁଣ ଜେଟ୍ଲି

0: ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ସମ୍ବାଦ ଶେଷ ହେଲା।
1: ଶ୍ରୋତାଙ୍କ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ବିଚିତ୍ରା କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଗୋଟିଏ ପଲ୍ଲୀ ଗୀତ ସାମୂହିକ କଣ୍ଠରେ।

ସୁଚନ୍ତି ଛାନ୍ଦ ଭଜନ ସମ୍ରାଟ ଭିକାରୀବଳଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ।

ଶୁଣୁଥିଲା ବିଚାର କାର୍ଯ୍ୟକ୍ରମରେ ପଲିଗୀତ ସମ୍ପୂର୍ ଛାନ୍ଦ ଓଡ଼ିଶୀ ଭକ୍ତି ସଙ୍ଗୀତ ଦାସକାଠି ଗୀତ ଏବଂ ସମ୍ବଲପୁରୀ ଗୀତ ଏଥିସହ ଶେଷ କରୁଛୁ ବିଚିତ୍ରା କାର୍ଯ୍ୟକ୍ରମକୁ।

ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ସକାଳ 9 ବାଜେ ବୁଝୁଛି। ଶୁଣନ୍ତୁ ଆମର ପରବର୍ତ୍ତୀ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ମୁମ୍ବାଇ କେନ୍ଦ୍ରରୁ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଜୀବନର ଖେଳ କିଏ ବୁଝିପାରିବ, ବା କାହାର ବୁଝିବାକୁ ସାଧ୍ୟ ମଧ୍ୟ ଅଛି? ଜିତୁଥିବା ଲୋକ ଖେଳୁ ଖେଳୁ କେବେ ମଧ୍ୟ ହାରିବାକୁ ବାଧ୍ୟ ହୋଇଥାଏ। ଆମେ ଗୀତଟି ନେଇଛୁ ବିଶ୍ୱତ୍ମା କଥାଚିତ୍ରରୁ, ଶିଳ୍ପୀ ହେଲେ ସାଧନା ସରଗମ।

ନିଜ ଲୋକଙ୍କର ଭୁଲକୁ ଆଜି ହିଁ କ୍ଷମା କରିବାକୁ ଚେଷ୍ଟା କରନ୍ତୁ, କାରଣ କାଲିର ସକାଳ ସମସ୍ତଙ୍କ ଭାଗ୍ୟ ନଥାଏ। ଗୀତଟି ନେଇଛୁ ମୁକ୍ତରକା ସିକନ୍ଦର କଥା ଚିତ୍ରରୁ। ଶିଳ୍ପୀ ହେଲେ କିଶୋର କୁମାର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କଲ୍ୟାଣ ଜୀ ଆନନ୍ଦୀ। ଗୀତିକାର ପ୍ରକାଶ ମେହେରା।

ଫୁଲଟିଏ ଯଦି ନ ହୋଇପାରିଲି ଅଣ୍ଟାଟିଏ ହେବି ନାହିଁ, ପର ଉପକାର ନ ଆସିଲି ଯଦି ଅପକାରୀ ହେବି ନାହିଁ। ଗୀତ ନେଇଛୁ ବନ୍ଧୁ ମହାନ୍ତି କଥାଚିତ୍ରରୁ, ଶିଳ୍ପୀ ହେଲେ ଏହସ ଜାନକୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଫୁଲ୍ଲ କର। ଗୀତ ନେଇଛୁ ବନ୍ଧୁ ମହାନ୍ତି କଥାଚିତ୍ରରୁ।

ଜ୍ଞାନ ହିଁ ଏକମାତ୍ର ଉପାଦାନ ଯାହା ମଣିଷକୁ କୌଣସି ସ୍ଥାନରେ କୌଣସି ପର୍ଯ୍ୟାୟରେ ଏବଂ କୌଣସି ସମୟରେ ଛାଡ଼ି ନଥାଏ। ଗୀତ ନିଶୁ ସାୱନକୁ ଆନନ୍ଦ ପଥଚିତ୍ରରୁ ଶିଳ୍ପୀ ହେଲେ ଯଶପାଲ ସିଂ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର।

ସୁନ୍ଦରତା ଭଲ ଗୁଣ ବାହାରେ ଖୋଜିବା ଅପେକ୍ଷା ନିଜ ଭିତରେ ଖୋଜିବା ବହୁତ ଭଲ। ଗୀତଟି ଆମେ ନିଜ ବାସନ୍ତୀୟ କଥାଚିତ୍ରରୁ ଶିଳ୍ପୀ ହୈମୟନ୍ତୀ ଶୁକ୍ଲା, ଗୀତିକାର ନିଗମ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମୁସିର।

ସନ୍ଧ୍ୟା ସମୟ ସୂର୍ଯ୍ୟଙ୍କୁ ଅସ୍ତ ଶିଖାଏ, ଲକ୍ଷ୍ୟ ଜୀବନକୁ ବ୍ୟସ୍ତ ଶିଖାଏ। ପଡ଼ିଗଲେ କଷ୍ଟ ତ ହୁଏ, ହେଲେ ମଣିଷ ଝୁଣ୍ଟିବା ମଣିଷକୁ ଚାଲିବା ଶିଖାଇଥାଏ। ଗୀତଟି ନେଇଛୁ ଖାନ୍ଦାନ କଥାଚିତ୍ରରୁ, ଶିଳ୍ପୀ ମହମ୍ମଦ ରଫି ଏବଂ ଆଶା ଭୋସଲେ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରବି, ଗୀତିକାର ରାଜେନ୍ଦ୍ର କ୍ରିଷ୍ଣନ।

0: ଆମ ରାଜବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରେ ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ସୋକ ସୋଲାର ଏବେ ବିଲ୍ ବିଲ୍ ର ଟେନସନ ଶେଷ। ପିଏମ୍ ସୂର୍ଯ୍ୟ ଘର ଯୋଜନା ଅଧୀନରେ 3 kW ଟାଟା ସୋଲାର ସିଷ୍ଟମ ମାତ୍ର 72,000 ଟଙ୍କାରେ ସବସିଡି ଅଗା। ଆଜି ହିଁ ଫୋନ କରନ୍ତୁ 7328009100। ସେବକ ସୋଲାର, ଆପଣଙ୍କ ଘରର ସୋଲାର ସମାଧାନ।

ଜୀବନରେ ବଞ୍ଚିବାକୁ ହେଲେ ବହୁତ କଷ୍ଟ ସହିବାକୁ ପଡ଼ିଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନାହିଁ, କେବଳ ନିରବତା ହିଁ ଯଥେଷ୍ଟ। ଶ୍ରୋତା ଭଉଣୀ ନମସ୍କାର, ଆପଣଙ୍କୁ ମହିଳାମୂଳ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। ଆଜି ଉପସ୍ଥାପନାରେ ମୁଁ ଆପଣଙ୍କ ସହିତ ଅରୁନ୍ଧତୀ। ଶ୍ରୋତା ଭଉଣୀ, ମନୁଷ୍ୟ ଏହି ସମଗ୍ର ସୃଷ୍ଟିରେ ଏକମାତ୍ର ସର୍ବଶ୍ରେଷ୍ଠ ପ୍ରାଣୀ। ବୁଦ୍ଧି, ବିଚାର, ଜ୍ଞାନ କୌଶଳରେ ମଣିଷ ଅସାଧ୍ୟକୁ ସାଧନ କରିପାରୁଛି, ତେଣୁ ତ ତାରି ଭିତରେ ରହିଛି ଅହଙ୍କାର। ନିଜର ପ୍ରକୃତି ଉପରେ ନିୟନ୍ତ୍ରଣ ରକ୍ଷା କରିନପାରି ସେ ଦିନକୁ ଦିନ ମୃତ୍ୟୁ ନିକଟତର ହେବା ଲାଗିଛି। କେବେ ପ୍ରାକୃତିକ ବିପର୍ଯ୍ୟୟ ତ କେବେ ପାଇଁ ଦେଖାଯାଉଛି ଆତ୍ମବିକାର ଜନିତ ଭୟାବହ ରୋଗ। ହଁ ଭଉଣୀ, ଏମିତି ଏକ ଦୁରାରୋଗ୍ୟ ବ୍ୟାଧି ହେଉଛି ଏଡ୍ସ, ଯାହା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ବ୍ୟକ୍ତିର ଅସଂଯତ ଯୌନଚର୍ଯ୍ୟା ଏହି ରୋଗକୁ ଆମନ୍ତ୍ରଣ କରେ। ଏପରି ପରିସ୍ଥିତିରେ ପୁଣି ଆମେ ପ୍ରତ୍ୟେକ ଶପଥ ନେବା ଯେ ଏହାର ଗତିକୁ ପ୍ରତିହତ କରି ଏହାର ଭୂତାଣୁକୁ ସମୂଳେ ବିନାଶ କରିବା ଆଉ ଗଢ଼ିବା ଏକ ଏଡ୍ସ ମୁକ୍ତ ସୁସ୍ଥ ଓ ସୁନ୍ଦର ସମାଜ, ଯେଉଁଠି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବ ସହଭାଗିତା, ବିଶ୍ୱସନୀୟତା ଓ ଉତ୍ତରଦାୟିତ୍ୱତା।

0: ବହୁତ କଷ୍ଟକର। କିନ୍ତୁ ଆଜିର ଦିନରେ ଠିକ୍ ଚିକିତ୍ସା ଆଉ ଔଷଧ ଦ୍ୱାରା HIVକୁ ବହୁତ ଭଲ ଭାବରେ ନିୟନ୍ତ୍ରଣ କରିହେଉଛି। ଆପଣ ପଚାରିଥିଲେ ମହିଳାମାନଙ୍କୁ କିପରି ପ୍ରଭାବିତ କରେ ଏଡ୍ସ, ଗର୍ଭବତୀ ମହିଳାମାନଙ୍କୁ ପାଇଁ ଏହା ଆହୁରି ଜରୁରୀ ଅଟେ, କାରଣ ମାଙ୍କୁ HIV ଥିଲେ ଗର୍ଭରେ ଥିବା ଶିଶୁଙ୍କୁ ମଧ୍ୟ ସଂକ୍ରମଣ ହେବାର ଚାନ୍ସେସ୍ ଥାଉଛି।
1: ଗର୍ଭାବସ୍ଥାରେ HIV ପରୀକ୍ଷା ଆମେ କରିନେବା ବେଶୀ ଦରକାର କି କାହିଁକି ଆବଶ୍ୟକ ଏହା?
0: ଗର୍ଭାବସ୍ଥାରେ ପ୍ରସବ ସମୟରେ କିମ୍ବା ମାଙ୍କ ଦୁଗ୍ଧ ମାଧ୍ୟମରେ ଶିଶୁଙ୍କୁ ଏହା ଯାଇପାରିବ, ତେବେ ଶିଶୁଙ୍କୁ ବି ଆଉ ମାଙ୍କୁ ଏଠାରୁ ରକ୍ଷା କରିବା ପାଇଁ ଆମେ ଗର୍ଭାବସ୍ଥା ପୂର୍ବରୁ ଏଡ୍ସ ଟେଷ୍ଟ କରିବା ଜରୁରୀ।
1: HIV ଟେଷ୍ଟ କରିବା ଆବଶ୍ୟକ?
0: ହଁ,
1: ମାଠୁ ଶିଶୁକୁ ଗର୍ଭାବସ୍ଥା କିମ୍ବା ପ୍ରସବ ପରେ ସଂକ୍ରମଣ ହେଇପାରେ କେବଳ ଦୁଗ୍ଧ ପାନ ଦ୍ୱାରା ନା କେମିତି ହେଇପାରେ?
0: ଦେଖନ୍ତୁ ମ୍ୟାଡମ, ମାଙ୍କୁ ପ୍ରସବ ବେଳେ ଆଉ ଦୁଗ୍ଧ ପାନ ବେଳେ ଦୁଇଟି ଯାକ ସମୟରେ ଶିଶୁଙ୍କୁ ସଂକ୍ରମଣ ହେବାର ଚାନ୍ସେସ୍ ଅଧିକା ଥାଏ, ତେଣୁ ଆମେ ପୂର୍ବରୁ ଏଡ୍ସ ଟେଷ୍ଟ କରିନେବା ଜରୁରୀ। ଏଡ୍ସ ଟେଷ୍ଟ କରିବା କିଛି ସନ୍ଦେହର ଜିନିଷ ନୁହେଁ, ଯେମିତି ଆମେ ବ୍ଲଡ୍ ଟେଷ୍ଟ କରୁ, ସୁଗାର ଟେଷ୍ଟ କରୁ, BP କରୁ, ସେହିପରି ଏଡ୍ସ ଗୋଟେ ଟେଷ୍ଟ।
1: ଯଦି ଗୋଟେ ମହିଳା ଗର୍ଭାବସ୍ଥା ହେଲା, ତାର ପ୍ରଥମ ଅବସ୍ଥାରେ ସେ HIV ଟେଷ୍ଟ କରିବା କଣ ଆବଶ୍ୟକ କି?
0: ହଁ ମ୍ୟାଡମ, ଯଦି ଆରମ୍ଭରୁ ହିଁ HIV ଧରା ପଡ଼େ, ତେବେ ଡାକ୍ତରମାନଙ୍କୁ ତୁରନ୍ତ ଚିକିତ୍ସା କରିବା ଆରମ୍ଭ କରିପାରନ୍ତି। ଏହାଦ୍ୱାରା ମାଙ୍କ ସ୍ୱାସ୍ଥ୍ୟ ଭଲ ରହେ ଓ ଶିଶୁଙ୍କୁ ସଂକ୍ରମଣ ହେବାର ସମ୍ଭାବନା ବହୁତ କମିଯାଏ। ଆଜିକାଲି ସରକାରୀ ହସ୍ପିଟାଲରେ HIV ଟେଷ୍ଟ ହେଉଛି। ଏଠାରେ ଆମେ ଗୋଟିଏ କଥା ବୁଝିବା ଦରକାର, HIV ଟେଷ୍ଟ କରିବା ଯେପରି ବାକି ଟେଷ୍ଟ ହେଉଛି ସେଭଳି HIV ଗୋଟେ ନର୍ମାଲ ଟେଷ୍ଟ।
1: ଆପଣ ତ ବର୍ତ୍ତମାନ କହିଲେ ମାଠୁ ଶିଶୁକୁ ପ୍ରସବ ପରେ ମଧ୍ୟ ସ୍ତନ୍ୟପାନ କରାଇବା ସମୟରେ HIV ସଂକ୍ରମଣ ହେଇପାରେ, କଣ ଆମେ ସାବଧାନତା ଅବଲମ୍ବନ କରିବା ଯାହାଫଳରେ କି ମାଠୁ ଶିଶୁ HIV ସଂକ୍ରମଣ ଆଉ ଜମାରୁ ହେଇପାରୁନି?
0: ଦେଖନ୍ତୁ, ମାରୁ ଶିଶୁଙ୍କୁ HIV ସଂକ୍ରମଣ ହେଉଛି ତାକୁ ଆମେ ମେଡିକାଲ ଟର୍ମରେ ମଦର ଟୁ ଚାଇଲ୍ଡ ଟ୍ରାନ୍ସମିସନ ବୋଲି କୁହାଯାଏ। ଠିକ୍ ସମୟରେ ଯଦି ଆମେ HIV ପରୀକ୍ଷା କରିଦେବା, ଯେତେ ଶୀଘ୍ର HIV ଧରା ପଡ଼ିବ ସେତେ ଶୀଘ୍ର ଚିକିତ୍ସା ଆରମ୍ଭ କରିହେବ। ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ART ଔଷଧ। HIV ପଜିଟିଭ ଗର୍ଭବତୀ ମହିଳା ଯଦି ନିୟମିତ ଭାବରେ ART ଔଷଧ ନିଅନ୍ତି, ART ହେଉଛି ଆଣ୍ଟି ରେଟ୍ରୋଭାଇରାଲ ଥେରାପି, ତେବେ ଶରୀରରେ ଭାଇରସର ପରିମାଣ କମିଯାଏ ଏବଂ ଶିଶୁଙ୍କୁ ସଂକ୍ରମଣ ହେବାର ସମ୍ଭାବନା ବହୁତ କମିଯାଏ। ତା ସହିତ ନିୟମିତ ଡାକ୍ତରୀ ପରୀକ୍ଷା ଓ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଶିଶୁର ଯତ୍ନ ନେବା ମଧ୍ୟ ବହୁତ ଆବଶ୍ୟକ।
1: ଆପଣ କହିଲେ ବଟିକାଟା, ସେଇଟା କ'ଣ ଡାକ୍ତରଖାନାରେ ମାଗଣାରେ ମିଳେ?
0: ARP ହେଉଛି ଆଣ୍ଟି ରେଟ୍ରୋଭାଇରାଲ ଥେରାପି। ଆଜିକାଲି ଭାରତରେ ବହୁ ଜାଗାରେ ସେଇଟା ମାଗଣାରେ ଟେଷ୍ଟ ହୁଏ ଏବଂ ଗୋପନୀୟ ଭାବରେ ହୁଏ, ଯାହାକି ପେସେଣ୍ଟ ମାନଙ୍କୁ ସୁରକ୍ଷିତ ରଖେ କି ତାଙ୍କର କିଛି ପ୍ରାଇଭେସି କି ତାଙ୍କୁ ଯଦି ଲାଜ ଲାଗୁଛି ସେଇ ଜିନିଷ ବାହାରକୁ ଆସେନି। ବହୁତ ପେସେଣ୍ଟ ମାନଙ୍କୁ ସେଇଟା ଡର ଥାଏ କି ସୋସାଇଟିରେ କ'ଣ କିଏ କହିବେ କି, ତ ଗୋପନୀୟ ଭାବରେ ବି ସେ ଟେଷ୍ଟ କରାଯାଏ। ART ସେଣ୍ଟର ଗୁଡ଼ିକ ଥାଏ, ସେଠି ଯାଇକି ସେମାନେ କରିପାରନ୍ତି।
1: ତା ପାଇଁ ମହିଳାଟେ କ'ଣ ପଦକ୍ଷେପ ନେବ ଯେ ଗର୍ଭ ଅବସ୍ଥାରେ HIV ଟେଷ୍ଟ କରିବା ନିହାତି ଆବଶ୍ୟକ କି?
0: ଦେଖନ୍ତୁ, ବିନା କାହାର କନସେଣ୍ଟରେ ଡାଇରେକ୍ଟଲି କେହି ବି ଫୋର୍ସ କରିପାରିବେନି କି ଟେଷ୍ଟ କରାଯାଉ। ଡକ୍ଟର ମାନେ, ସୁରକ୍ଷା କର୍ମୀ ମାନେ ଆୱାରନେସ୍ କରିଥାନ୍ତି କି HIV ଟେଷ୍ଟ ବହୁତ ଜରୁରୀ ଗର୍ଭବତୀ ପୂର୍ବରୁ, ତେଣୁ ଯଦି କେହି ଜଣେ ବିନା ଡର ଓ ଲାଜରେ ଡକ୍ଟରଙ୍କୁ ଆପ୍ରୋଚ୍ କରେ,

0: ଅନେକ ଲୋକ ପଚାରନ୍ତି ଏତେ ବର୍ଷ ପରେ ମଧ୍ୟ ଏଚ୍ଆଇଭି ପାଇଁ କୌଣସି ଟୀକା ଆସିଛି କି ନାହିଁ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏଚ୍ଆଇଭି ଓ ଏଡ୍ସ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ଟୀକା ଉପଲବ୍ଧ ହୋଇନାହିଁ। ବିଭିନ୍ନ ଦେଶରେ ଅନେକ ଗବେଷଣା ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ ଏମିତି ଭ୍ୟାକ୍ସିନ୍ ଆସିନାହିଁ ଯାହା ଏଡ୍ସକୁ ସମ୍ପୂର୍ଣ୍ଣ ଭାବରେ ରୋକିପାରିବ। 100% ଏକ୍ୟୁରେଟ୍ ଭ୍ୟାକ୍ସିନ୍ କିଛି ଆଜିର ଡେଟ୍ ଯାଏଁ ବାହାରିନି, କିନ୍ତୁ ଏହାର ଅର୍ଥ ଏମିତି ନୁହେଁ ଯେ ଏଚ୍ଆଇଭିରେ କିଛି କରିହେବ ନାହିଁ। ଆଜିକାଲି ART ଔଷଧ ଦ୍ୱାରା ଏଚ୍ଆଇଭିକୁ ବହୁତ ଭଲ ଭାବେ ନିୟନ୍ତ୍ରଣ କରାଯାଉଛି। ଠିକ୍ ସମୟରେ ଚିକିତ୍ସା ଆରମ୍ଭ କଲେ ଏଚ୍ଆଇଭି ଥିବା ବ୍ୟକ୍ତି ସାଧାରଣ ସୁସ୍ଥ ଜୀବନ ବିତେଇ ପାରନ୍ତି। ସେଥିପାଇଁ ଆମେ ଭ୍ୟାକ୍ସିନ୍ ଅପେକ୍ଷାରେ ବସି ନ ରହି ସଚେତନତା, ସୁରକ୍ଷିତ ଆଚରଣ, ନିୟମିତ ପରୀକ୍ଷା ଓ ଠିକ୍ ସମୟରେ ଚିକିତ୍ସା ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର।
1: ଏଚ୍ଆଇଭି ଯଦି ପଜିଟିଭ ଗୋଟେ ମହିଳା ଅଛି, ତା ପାଇଁ କେଉଁ କେଉଁ ଚିକିତ୍ସା ଉପଲବ୍ଧ ଅଛି? କେବଳ ART ଚିକିତ୍ସା ହିଁ ନା ଆଉ କ'ଣ ଚିକିତ୍ସା ଉପଲବ୍ଧ ଅଛି?
0: ଆଜିକାଲି ଏଚ୍ଆଇଭି ପଜିଟିଭ ଗର୍ଭବତୀ ମହିଳାଙ୍କ ପାଇଁ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଅନେକ ଭଲ ଚିକିତ୍ସା ସୁବିଧା ଉପଲବ୍ଧ ଅଛି। ପ୍ରଥମେ ଏଚ୍ଆଇଭି ପରୀକ୍ଷା, କାଉନସିଲିଂ, ପେସେଣ୍ଟମାନଙ୍କର କାଉନସିଲିଂ ବହୁତ ଦରକାର, କାହିଁକି ସେମାନେ ଡର ଓ ଲାଜରେ ଆସିଥାନ୍ତି। ତେଣୁ ସେମାନଙ୍କ କାଉନସିଲିଂ କରିଲା ପରେ ସେମାନେ କନଫିଡେନ୍ସ ସହିତ ଟେଷ୍ଟ କରିବା ପାଇଁ ରାଜି ହୁଅନ୍ତି। ଯଦି କାହାର ଏଚ୍ଆଇଭି ପଜିଟିଭ ଧରାପଡ଼େ, ତେବେ ସେମାନଙ୍କୁ ତୁରନ୍ତ ART ଔଷଧ ଦିଆଯାଏ। ଏହି ART ଔଷଧ ଶରୀରରେ ଭାଇରସ୍ ପରିମାଣ କମେଇ ଦେଇଥାଏ ଏବଂ ମା ଓ ଶିଶୁ ଦୁହିଁଙ୍କୁ ସୁରକ୍ଷା ଦେଇଥାଏ। ଏହା ଛଡ଼ା ସେଫ୍ ଡେଲିଭରି ପାଇଁ ବିଶେଷ ଡାକ୍ତରୀ ଯନ୍ତ୍ର ମଧ୍ୟ ନିଆଯାଏ। ଜନ୍ମ ପରେ ଶିଶୁଙ୍କ ପାଇଁ ମଧ୍ୟ ଅଲଗା ଔଷଧ ଓ ପରୀକ୍ଷା ବ୍ୟବସ୍ଥା ବି ବହୁତ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ବି ଉପଲବ୍ଧ ଅଛି ଭାରତରେ।
1: ଗର୍ଭାବସ୍ଥା ପରେ ଶିଶୁର ବି ଯାଞ୍ଚ କରାଯାଏ, ମାର ବି ପୁଣି ଥରେ ଯାଞ୍ଚ କରାଯାଏ।
0: ଦୁଇ ଜଣ ଯାଙ୍କର ଯାଞ୍ଚ କଲେ ବିପଦ ପୁରା ଟଳିଯାଏ। ଏଚ୍ଆଇଭି ଓ ଏଡ୍ସ ର ବିପଦ,
1: ଏଚ୍ଆଇଭି ର ଟେଷ୍ଟ ଦ୍ୱାରା ଚିକିତ୍ସା ବିଜ୍ଞାନ ବହୁତ ଉନ୍ନତି କଲାଣି। ତଥାପି ଯଦି ମା ଏଚ୍ଆଇଭି ସଂକ୍ରମିତ ହେଇଛି, ଆମେ ଜାଣିବା କେମିତି ଯେ ମହିଳାଟେ ଏଚ୍ଆଇଭି ର ଆକ୍ରାନ୍ତ ହେଇଛି ବୋଲି?
0: ଦେଖନ୍ତୁ ମ୍ୟାଡ଼ମ୍, ଲାଇଫଷ୍ଟାଇଲ୍ ଚେଞ୍ଜେସ୍ ଦେଖି ତ ଜଣାପଡ଼ିବନି କି ମହିଳା ଏଚ୍ଆଇଭି ଓ ଏଡ୍ସରୁ ପୀଡ଼ିତ କି ନାହାନ୍ତି। ଏଚ୍ଆଇଭି ଟେଷ୍ଟ କରିବା ବହୁତ ଜରୁରୀ। ହେଲେ ଗର୍ଭ ଅବସ୍ଥାରେ ନିୟମିତ ଆଣ୍ଟିନେଟାଲ୍ ଚେକ୍ଅପ୍ ବହୁତ ଜରୁରୀ, ବିଶେଷ କରି ଏଚ୍ଆଇଭି ପଜିଟିଭ୍ ମହିଳାଙ୍କ ପାଇଁ, କାରଣ ଏହି ଯାଞ୍ଚ ଦ୍ୱାରା ଡାକ୍ତରମାନେ ମା ଓ ଶିଶୁ ଦୁହିଁଙ୍କୁ ସ୍ୱାସ୍ଥ୍ୟ ଉପରେ ନଜର ରଖନ୍ତି। ଯଦି କୌଣସି ସମସ୍ୟା ଆରମ୍ଭରୁ ଧରାପଡ଼େ, ତେବେ ଠିକ୍ ସମୟରେ ଚିକିତ୍ସା ହୋଇପାରେ। ହେଲେ ଶରୀରରେ ଭାଇରସ୍ ପରିମାଣ, ରକ୍ତର ଅବସ୍ଥା, ଓଜନ, ଶିଶୁର ଗ୍ରୋଥ୍ ବିକାଶ ଏବଂ ଏସବୁ କଥା ନିୟମିତ ଯାଞ୍ଚ ଦ୍ୱାରା ଜଣାପଡ଼େ। ଅନେକ ମହିଳା ଗାଁ ଘରେ ଭାବନ୍ତି ଯେ ଶରୀର ଭଲ ଲାଗୁଛି ମାନେ ଡାକ୍ତର ପାଖକୁ ଯିବା କିଛି ଦରକାର ନାହିଁ, କିନ୍ତୁ ଏଚ୍ଆଇଭି ମାମଲାରେ ନିୟମିତ ଫଲୋଅପ୍ ବହୁତ ଜରୁରୀ। ଏହାଦ୍ୱାରା ମା ସୁସ୍ଥ ରୁହନ୍ତି ଓ ଶିଶୁଙ୍କୁ ସଂକ୍ରମଣ ହେବାରୁ ବଞ୍ଚାନ୍ତି।
1: ସାର୍, ବର୍ତ୍ତମାନ କୁହନ୍ତୁ, ଏଇ ଯୋଉ ଗର୍ଭ ସମୟରେ ARTର ଔଷଧ ଆପଣ ଟ୍ରିଟମେଣ୍ଟ କରିବା ପାଇଁ କହିଲେ, ତାର ଭୂମିକା କ'ଣ ରହିଛି?
0: ARTଅର୍ଥାତ୍ ଆଣ୍ଟି ରେଟ୍ରୋଭାଇରାଲ ଥେରାପି ହେଉଛି ଏଚ୍ଆଇଭି ନିୟନ୍ତ୍ରଣ ପାଇଁ ଦିଆଯାଉଥିବା ବିଶେଷ ଔଷଧ। ଏହି ଔଷଧ ଶରୀରରେ ଭାଇରସ୍ ପରିମାଣ କମେଇ ଦେଇଥାଏ ଏବଂ ରୋଗର ପ୍ରତିରୋଧକ ଶକ୍ତି ବା ଆମେ ଯାହାକୁ ଇମ୍ୟୁନିଟି କହୁ ତାକୁ ବଢ଼େଇ ଦେଇଥାଏ। ଗର୍ଭବତୀ ମହିଳାଙ୍କ ପାଇଁ ARTବହୁତ ଜରୁରୀ, କାରଣ ଏହା ମାଙ୍କ ସ୍ୱାସ୍ଥ୍ୟକୁ ଭଲ ରଖିବା ସହିତ ଶିଶୁଙ୍କୁ ଏଚ୍ଆଇଭି ସଂକ୍ରମଣ ହେବାର ସମ୍ଭାବନାକୁ ମଧ୍ୟ କମେଇ ଦେଇଥାଏ। ହେଲେ ଏଠି ଗୋଟେ କଥା ଆମେ ମନେ ରଖିବା ଦରକାର, ଏଚ୍ଆଇଭି ପେସେଣ୍ଟ ମାନଙ୍କୁ ଔଷଧ ରେଗୁଲାର ବେସିସ୍ରେ ନେବା ଜରୁରୀ। ଯଦି ସେମାନେ ଅନିୟମିତ ଭାବେ ନେବେ ଆଉ ଡକ୍ଟରଙ୍କ ପରାମର୍ଶ ମାନିବେନି, ତାହା ଔଷଧର
1: ଠିକ୍ ରୂପେ
0: କାମ କରେ ନାହିଁ।
1: ଗର୍ଭବତୀ ମହିଳାମାନଙ୍କ ମଧ୍ୟରେ ଯୋଉ ଏଚ୍ଆଇଭି ଏଡ୍ସ ସଚେତନତା

0: ମା ଠାରୁ ଶିଶୁଙ୍କୁ HIV ସଂକ୍ରମଣ ରୋକିବା ଉପରେ ଜୋର ଦିଆଯାଉଛି। ଆମେ ଆଗରୁ ବୁଝିଛେ HIV ଗୋଟେ ମଦର ଟୁ ଚାଇଲ୍ଡ ଟ୍ରାନ୍ସମିସନ ଡିଜିଜ୍ଟା, ତେଣୁ PPTCT ପ୍ରୋଗ୍ରାମ ଗଭର୍ଣ୍ଣମେଣ୍ଟ ଦ୍ୱାରା ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ HIV ପରୀକ୍ଷା, ARTI ଔଷଧ ଓ ସେଫ୍ ଡେଲିଭରି ସମସ୍ତ ସୁବିଧା ମିଳୁଛି। ଗାଁ ଓ ସହର ଉଭୟ ଅଞ୍ଚଳରେ ମଧ୍ୟ ଆୱାରନେସ୍ କ୍ୟାମ୍ପ, ରେଡିଓ ପ୍ରୋଗ୍ରାମ, ସ୍କୁଲ କଲେଜ ଆୱାରନେସ୍ ଭଳି କାର୍ଯ୍ୟକ୍ରମ ଚାଲିଛି। କାରଣ HIV ବିପକ୍ଷରେ ଯେତେ ଅଧିକ ଆମେ ସଚେତନ ହେବା, ଭୟ ଓ ଭ୍ରାନ୍ତି ସେତେ କମିବ।
1: ଏଡ୍ସ ସମ୍ବନ୍ଧୀୟ କେଉଁ ଭ୍ରାନ୍ତି ଧାରଣା ଗୁଡ଼ିକ ବର୍ତ୍ତମାନ ମଧ୍ୟ ସମାଜରେ ଦେଖିବାକୁ ମିଳୁଛି?
0: ଦେଖନ୍ତୁ ମ୍ୟାଡ଼ାମ, ଆଜି ଆମେ AI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ୟୁଜ୍ କରୁଛେ, ମୁନ୍ ଯାଏଁ ପହଞ୍ଚୁଛେ, କିନ୍ତୁ ଆଜି ବି ଏଡ୍ସକୁ ନେଇ ସମାଜରେ ଅନେକ ଭୁଲ ଧାରଣା ରହିଛି। ଅନେକ ଲୋକ ଭାବନ୍ତି HIV ସାଧାରଣ ଛୁଆଁଛୁଇଁରେ ଆକ୍ରମିତ କରିଦିଏ, ଯେପରି ହାତ ମିଳେଇବା, ସାଙ୍ଗରେ ବସିବା, ଏକା ଥାଳିରେ ଖାଇବା କିମ୍ବା କୋଳାକୋଳି କଲେ HIV ହୁଏ, କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। HIV କେବଳ କିଛି ନିର୍ଦ୍ଦିଷ୍ଟ ଉପାୟ ଛଡ଼ାଏ, ଯେପରି ଅସୁରକ୍ଷିତ ଯୌନ ସମ୍ପର୍କ, ସଂକ୍ରମିତ ରକ୍ତର ସମ୍ପର୍କରେ ଆସିବା, ଇଞ୍ଜେକ୍ସନ ଛୁଞ୍ଚି, ଦୁଇ ଜଣଙ୍କର ସେମ୍ ଇଞ୍ଜେକ୍ସନ ବା ଛୁଞ୍ଚି ୟୁଜ୍ କରିବା, ସେଭଳି କେସ୍ରେ ହିଁ HIV ହୁଏ। ଆଉ ଗୋଟେ ଭୁଲ ଧାରଣା ହେଉଛି HIV ହେଲେ ଜୀବନ ଶେଷ, କିନ୍ତୁ ଆଜିର ଦିନରେ ଠିକ୍ ଚିକିତ୍ସା ଓ ARTI ଔଷଧ ଦ୍ୱାରା HIV ଥିବା ବ୍ୟକ୍ତି ମଧ୍ୟ ସାଧାରଣ ଜୀବନ ବଞ୍ଚିପାରନ୍ତି।
1: ସାର୍, ବର୍ତ୍ତମାନ କୁହନ୍ତୁ, HIV ପଜିଟିଭ ଗର୍ଭବତୀ ମହିଳାଙ୍କର ଯେଉଁ ପରିବାର, ତାଙ୍କ ମାନସିକ ଓ ଚିକିତ୍ସାଗତ ସହଯୋଗ କେମିତି ମିଳିବା ଆବଶ୍ୟକ?
0: କେବଳ ଚିକିତ୍ସା ନୁହେଁ, ମାନସିକ ସହଯୋଗ ମଧ୍ୟ ବହୁତ ଆବଶ୍ୟକ। ଯେତେବେଳେ ଜଣେ ଗର୍ଭବତୀ ମହିଳା HIV ପଜିଟିଭ ବୋଲି ଜାଣିବେ, ସେତେବେଳେ ସେ ଶାରୀରିକ ଠାରୁ ଅଧିକ ମାନସିକ ଭାବରେ ଭାଙ୍ଗି ପଡ଼ନ୍ତି। କାରଣ ଆମ ସମାଜରେ HIV ହେବା ମାନେ ଗୋଟେ ଲାଜ କଥା ଯୋଗୁଁ ପେସେଣ୍ଟ ମାନେ ଭୟ କରନ୍ତି ଡକ୍ଟର ମାନଙ୍କୁ ଆପ୍ରୋଚ୍ କରିବା ଲାଗି। ସେତେବେଳେ ପରିବାରଙ୍କ ଭୂମିକା ବଢ଼ିଯାଏ, ପରିବାରର ଲୋକମାନେ ତାଙ୍କୁ ଭୟ ଦେବା କିମ୍ବା ଦୋଷ ଦେବା ପରିବର୍ତ୍ତେ ସାହସ ଦେବା ଉଚିତ। ତାଙ୍କୁ ଏହା ଅନୁଭବ କରାଇବା ଦରକାର ଯେ ସେ ଏକା ନୁହେଁ, ନିୟମିତ ଔଷଧ ଖାଇବା, ଡାକ୍ତରଙ୍କ ପାଖକୁ ଯିବା ଓ ସଠିକ୍ ଖାଦ୍ୟ, ବାଲାନ୍ସଡ୍ ଡାଏଟ୍ ନେଲେ ଏହି ରୋଗ ଟଳି ଯାଇପାରିବ। ବିଶେଷ କରି ସ୍ୱାମୀଙ୍କ ସମର୍ଥନ ଏଠି ବହୁତ ଜରୁରୀ। ଅନେକ ସମୟରେ ସମାଜରେ ଭୟରେ ମହିଳାମାନେ ଚିକିତ୍ସାରୁ ଦୂର ରହନ୍ତି, କିନ୍ତୁ ପରିବାରର ସାଥୀ ଥିଲେ ସେମାନେ ଆତ୍ମବିଶ୍ୱାସ ପାଆନ୍ତି ଏବଂ ଟେଷ୍ଟ କରିବା ପାଇଁ କିମ୍ବା ARTI ସେଣ୍ଟର ନିଜେ ଯାଇ ଡକ୍ଟରଙ୍କ ପରାମର୍ଶ ନେବା କିମ୍ବା ରେଗୁଲାର ଚେକଅପ୍ ପାଇଁ ଯିବା, ସେମାନେ ଆତ୍ମବିଶ୍ୱାସୀ ହେଇ ସେ ସବୁ କରିପାରନ୍ତି, କନଫିଡେନ୍ସ ମିଳିଥାଏ ସେମାନଙ୍କୁ।
1: ଆଜ୍ଞା, ଆପଣ ତ କହିଲେ ସରକାରୀ ଚିକିତ୍ସାଳୟ ମାନଙ୍କରେ ନିଃଶୁଳ୍କ HIV ପରୀକ୍ଷା କରାଯାଉଛି ଓ ତାର ଚିକିତ୍ସା ମଧ୍ୟ ସୁବିଧା ରହୁଛି। ବର୍ତ୍ତମାନ କୁହନ୍ତୁ, ଏଇ ଯୋଉ HIV ପଜିଟିଭ ଗର୍ଭବତୀ ମହିଳାଙ୍କ ପାଇଁ କେମିତି ପୋଷଣର ଆବଶ୍ୟକତା ରହିଛି?
0: ମ୍ୟାଡ଼ାମ, ଆପଣ ପଚାରିଲେ ଗର୍ଭବତୀ ମହିଳାମାନେ କ'ଣ ଖାଇଲେ ସେମାନଙ୍କୁ ଉଚିତ। ହେଲେ ଗର୍ଭାବସ୍ଥାରେ ସାଧାରଣତଃ ଭଲ ପୋଷଣ ଆବଶ୍ୟକ ହୁଏ, କିନ୍ତୁ HIV ପଜିଟିଭ ମହିଳା ପାଇଁ ଏହା ଆହୁରି ଅଧିକ ଜରୁରୀ। କାରଣ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ବହୁତ ଦୁର୍ବଳ ଥାଏ, ତେଣୁ ଡେଲି ଖାଦ୍ୟରେ ପ୍ରୋଟିନ୍, ଶାକ ସବ୍ଜି, ଫଳ, ଡାଲି, ଦୁଧ, ଅଣ୍ଡା ଏସବୁ ଯଦି ଆମେ ଆଡ୍ କରିବା, ତାହା ପୌଷ୍ଟିକ ଖାଦ୍ୟ ରହିବ। ପରିମାଣ ମତେ ପାଣି ପିଇବା ମଧ୍ୟ ଜରୁରୀ। ବାହାରର ଅସ୍ୱଚ୍ଛ ଖାଇବା କିମ୍ବା ଫାଷ୍ଟଫୁଡ୍ ଯେତେ କମ୍ କରିଲେ ସେତେ ଭଲ,
1: ଦେହ ପାଇଁ ଭଲ।
0: ଅନେକ ସମୟରେ HIV ଥିବା ଲୋକଙ୍କ ଓଜନ କମିଯାଏ କିମ୍ବା ଦୁର୍ବଳତା ହୁଏ, ସେଥିପାଇଁ ବାଲାନ୍ସଡ୍ ଡାଏଟ୍ ବହୁତ ଦରକାର ଏବଂ ଡକ୍ଟର ବହୁତ ସମୟରେ ଆଇରନ୍ ସପ୍ଲିମେଣ୍ଟସ୍ କିମ୍ବା ଫଲିକ୍ ଏସିଡ୍ ଏସବୁ ପ୍ରେସ୍କ୍ରାଇବ୍ କରନ୍ତି, ସେସବୁ ବି

0: ନିୟମିତ ଯାଞ୍ଚ କରାଇବା ଓ ଡକ୍ଟରଙ୍କ ପରାମର୍ଶ ନେବା ଆବଶ୍ୟକ। ଏବେ ଗଭର୍ଣ୍ଣମେଣ୍ଟ ବହୁତ ଷ୍ଟେପ୍ସ ନେଉଛି ଏସବୁ ଆୱାରନେସ୍ ପ୍ରୋଗ୍ରାମ ଲୋକମାନଙ୍କୁ ପହଞ୍ଚୁ, ଯେମିତିକି ସ୍କୁଲ କଲେଜ ମହିଳା ସମିତି ଓ ଗ୍ରାମସଭାରେ HIV ଆୱାରନେସ୍ ପ୍ରୋଗ୍ରାମ ହେଲେ ଲୋକମାନେ ଅଧିକ ସଚେତନ ହେବେ। ରେଡିଓ ପ୍ରୋଗ୍ରାମ ମଧ୍ୟ ଏଠି ବହୁତ ଭଲ ଭୂମିକା ନେଇପାରେ, କାରଣ ଏହା ଗାଁର ଅନେକ ଲୋକଙ୍କ ପାଖକୁ ସହଜରେ ପହଞ୍ଚିପାରେ। ସବୁଠାରୁ ଜରୁରୀ କଥା ହେଉଛି ଭୟ କିମ୍ବା ଲାଜରେ ଚୁପ୍ ରହିବା ନାହିଁ। ଯେତେ ଅଧିକା ଆମେ HIV ବିଷୟରେ ଜାଣିବା ସେତେ ଅଧିକା ସୁରକ୍ଷିତ ରହିବା।
1: ସାର୍, ଆପଣ ଏଇ ଏଡ୍ସ ସମ୍ବନ୍ଧରେ ଆମର ଶ୍ରୋତା ଭଉଣୀମାନଙ୍କୁ କିଛି ବାର୍ତ୍ତା ଦିଅନ୍ତୁ।
0: ହଁ ମ୍ୟାଡ଼ାମ, ମୋର ସମାଜ ପାଇଁ ସବୁଠାରୁ ବଡ଼ ସନ୍ଦେଶ ହେଉଛି HIVକୁ ନେଇ ଭୟ ନୁହେଁ, ସଚେତନତା ଆବଶ୍ୟକ। ଆଜି ମଧ୍ୟ ଅନେକ ଲୋକ HIV ପଜିଟିଭ ବ୍ୟକ୍ତିଙ୍କୁ ଅଲଗା ଦୃଷ୍ଟିରେ ଦେଖନ୍ତି, କିନ୍ତୁ ଆମେ ବୁଝିବା ଦରକାର ଯେ HIV ଗୋଟେ ଚିକିତ୍ସା ଯୋଗ୍ୟ ଅବସ୍ଥା। ସଚେତନ ରହି ଠିକ୍ ସମୟରେ ପରୀକ୍ଷା, ନିୟମିତ ଚିକିତ୍ସା ଓ ସଠିକ୍ ସଚେତନତା ଦ୍ୱାରା HIV ସହିତ ମଧ୍ୟ ସାଧାରଣ ଜୀବନ ବିତେଇ ହେବ। ସେଥିପାଇଁ HIV ପଜିଟିଭ ବ୍ୟକ୍ତିଙ୍କୁ ଘୃଣା କିମ୍ବା ଭେଦଭାବ କରିବା ଉଚିତ ନୁହେଁ, ସେମାନଙ୍କୁ ଭଲ ପାଇବା, ସମ୍ମାନ ଓ ସମର୍ଥନ ଦେବା ଦରକାର। ବିଶେଷ କରି ଗର୍ଭବତୀ ମହିଳାମାନେ ଲାଜ କିମ୍ବା ଭୟରେ HIV ପରୀକ୍ଷାରୁ ଦୂରେଇ ରହନ୍ତି। ଗୋଟେ ଛୋଟ ପରୀକ୍ଷା ମା ଓ ଶିଶୁ ଦୁଇ ଜୀବନକୁ ସୁରକ୍ଷିତ କରିପାରେ।
1: ସାର୍, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଆଉ ଆମ ଶ୍ରୋତା ଭଉଣୀମାନଙ୍କୁ ଏଡ୍ସ ସମ୍ବନ୍ଧୀୟ ବହୁତ ଗୁଡ଼ିଏ ଉପାଦେୟ ତଥ୍ୟ ପ୍ରଦାନ କରିଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ତଥା ଆମ ଶ୍ରୋତା ଭଉଣୀମାନଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ ମ୍ୟାଡ଼ାମ।
1: ଶ୍ରୋତା ଭଉଣୀ, ବର୍ତ୍ତମାନ ଆପଣ ଲଗ୍ନଜିତ ସାର୍ଙ୍କ ଠାରୁ ଶୁଣିଲେ ଗର୍ଭାବସ୍ଥାରେ ମହିଳାଙ୍କ ଏଡ୍ସ ସଚେତନତା ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଭଉଣୀ, ଭଗବାନ ସମସ୍ତଙ୍କୁ ସଦ୍ବୁଦ୍ଧି ଦିଅନ୍ତୁ, ଆଉ ଏମିତି ଅସୁବିଧା କୌଣସି ଶତ୍ରୁକୁ ମଧ୍ୟ ନ ଆସୁ। ଆଉ ଏଇ ଏସ୍ ନାଁ ଶୁଣିଲେ ନା ଭଉଣୀ ଲୋମ ଟାଙ୍କୁରି ଉଠେ, କିନ୍ତୁ ଯଦି ଆମେ ଏ ଦିଗ ପ୍ରତି ସଚେତନ ହେବା, ଏଇ ଯେମିତି ଏକାଧିକ ବ୍ୟକ୍ତି ସହିତ ଯୌନ ସମ୍ପର୍କ ନ ରଖିବା, ବିଶୋଧିତ ଇଞ୍ଜେକ୍ସନ ଛୁଞ୍ଚି ବ୍ୟବହାର କରିବା ଓ ରକ୍ତର ଆବଶ୍ୟକ ହେଲେ ବ୍ଲଡ୍ ବ୍ୟାଙ୍କରୁ ପରୀକ୍ଷିତ ହୋଇ ଆସିଥିବା ରକ୍ତକୁ ରୋଗୀକୁ ଦେବା ଏବଂ ବିଶେଷ କରି ଗର୍ଭାବସ୍ଥାରେ HIV ଭୂତାଣୁର ପରୀକ୍ଷା କରାଇ ନେବା ନିହାତି ଆବଶ୍ୟକ, ଯାହାକି କେତେକ ଅଶିକ୍ଷିତ କୁହନ୍ତୁ ବା ସେମାନଙ୍କ ଅଜ୍ଞାନତା କାରଣରୁ ଏହି ପରୀକ୍ଷା କରାଇବାକୁ ନାରାଜ ଥାନ୍ତି। କିନ୍ତୁ ଭଉଣୀ, ରୋଗ ଆସିଲେ ପରୀକ୍ଷା କରିବାଠୁ ଭଲ ଆଗରୁ ହିଁ ତାର ବିହିତ ପ୍ରତିକାର କରାଇ ନେବା, ନା କଣ କହୁଛନ୍ତି? ହଁ, ଆମକୁ ସବୁବେଳେ ପରିବାରର ସମସ୍ତ ସଦସ୍ୟଙ୍କ ପାଇଁ ସତର୍କ ରହିବାକୁ ହେବ। ଯେମିତି ହେଲେ ଆମ ଛୁଆଙ୍କୁ ଏସବୁ ଦିଗ ପ୍ରତି ସଚେତନ କରାଇବାକୁ ପଡିବ, ନଚେତ ନିର୍ଗୁଡ କହୁଣୀକୁ ପହଞ୍ଚିବ ଆଉ ଆମେ କିଛି କରିପାରିବାନି। ସତର ଶ୍ରୋତା ଭଉଣୀ, ଏଡ୍ସ ଭଳି କେତେକ ରୋଗର ଚିକିତ୍ସା ନାହିଁ, କିନ୍ତୁ ଏହାର ପ୍ରତିକାର ପାଇଁ ପ୍ରତିଷେଧକ ଔଷଧର ଆବିଷ୍କାର ଗବେଷଣା ଚାଲୁ ରହିଛି। ପରାମର୍ଶ ଅନୁଯାୟୀ ପୁଷ୍ଟିକର ଖାଦ୍ୟ ଓ ସୁସ୍ଥ ଜୀବନଶୈଳୀ ଅଭ୍ୟାସ କରିବା ଉଚିତ। ଧୂମପାନ, ମଦ୍ୟପାନ ଏବଂ ନିଶା ଦ୍ରବ୍ୟଠାରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ବହୁତ ଭଲ। ସବୁଦିନେ ବ୍ୟାୟାମ କରନ୍ତୁ, ଶରୀର ଓ ମନକୁ ପ୍ରଫୁଲ୍ଲ ରଖନ୍ତୁ, କେବଳ ସୁସ୍ଥ ଓ ସୁରକ୍ଷିତ ଯୌନ ସମ୍ବନ୍ଧ ସ୍ଥାପନ କରନ୍ତୁ। ହଁ ଭଉଣୀ, କୌଣସି ପରିବାରରେ ଏଡ୍ସ ରୋଗୀ ଥିଲେ ବିଚଳିତ ହେବା ଜମାରୁ ଉଚିତ ନୁହେଁ। ରୋଗୀକୁ ଘୃଣା ନ କରି ତାକୁ ଆଦର ଓ ସମ୍ମାନ କରିବା ଆବଶ୍ୟକ। ହଁ, ସମସ୍ତଙ୍କୁ ଏହା ଜାଣି ରଖିବା ଉଚିତ ଯେ ଏଡ୍ସ ଏକ ଡିଏ ରୋଗ ନୁହେଁ, ତେଣୁ ରୋଗୀ ସହିତ ମିଳାମିଶାରେ କୌଣସି ଅସୁବିଧା ନାହିଁ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଭଉଣୀ, ଗୋଟିଏ ସଚେତନ ମା ହିସାବରେ ପ୍ରତ୍ୟେକ ଗୃହିଣୀ ନିଜର ଛୁଆଙ୍କୁ ଏଥିପ୍ରତି ସଚେତନ କରାଇବା ଆବଶ୍ୟକ। ହଁ ଭଉଣୀ, ଏଡ୍ସ କ୍ଷେତ୍ରରେ ଡାକ୍ତରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୋଗୀର ସବୁ ଲକ୍ଷଣ ବିଷୟରେ ଲଜ୍ଜାବୋଧ ନ କରି ଡାକ୍ତରଙ୍କ ଆଗରେ ଖୋଲା କରି କହିବା ଉଚିତ, ଯାହାଦ୍ୱାରା ଚିକିତ୍ସା ସହଜ ହୋଇପାରିବ। ଏହା ସମସ୍ତେ ଜାଣି ରଖିବା ଉଚିତ ଯେ HIV ରକ୍ତ ପରୀକ୍ଷା

ଶ୍ରୋତା ଭଉଣୀ, ଏମିତି ତ ଜୀବନରେ ଅନେକ ଅସୁବିଧା ଆସୁଥିବ, ଆଉ ସେହି ଅସୁବିଧାକୁ ଆମେ ମୁକାବିଲା କରି ଜୀବନ ନଦୀକୁ ପାର ହେବାକୁ ପଡ଼ିବ। ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ନିରାମୟ ଜୀବନ କାମନା କରି ଆଜିର କାର୍ଯ୍ୟକ୍ରମକୁ ଏଇଠି ସାରି ବିଦାୟ ନେଇ ରହୁଛୁ। ନମସ୍କାର।

ପ୍ରଧାନମନ୍ତ୍ରୀ, ଦୁଇ ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ, ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିଠାରେ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେର ଓସ୍ଲୋଠାରେ ପହଞ୍ଚିଛନ୍ତି। ଶ୍ରୀ ମୋଦିଙ୍କର ଏହା ହେଉଛି ପ୍ରଥମ ନରୱେ ଗସ୍ତ। ଦୁଇଦିନିଆ ସ୍ୱିଡେନ୍ ଗସ୍ତ ଶେଷ କରି ଶ୍ରୀ ମୋଦି ନରୱେ ଗସ୍ତରେ ଯାଇଛନ୍ତି। 43 ବର୍ଷ ପରେ ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରୱେ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ରାଜା ହେରାଲ୍ଡ ଏବଂ ମହାରାଣୀ ସୋନିଆଙ୍କ ସହ ସାକ୍ଷାତ କରିବେ। ଶ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗହରଷ୍ଟୋର୍ଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ନୋର୍ଡିକ୍ ବାଣିଜ୍ୟ ଅନୁସନ୍ଧାନ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ। ଏହି ସମୟରେ ଭାରତ ନୋର୍ଡିକ୍ ସମ୍ପର୍କରେ ହୋଇଥିବା ପ୍ରଗତି ନେଇ ମଧ୍ୟ ସମୀକ୍ଷା କରାଯିବ। ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ନରୱେ, ଡେନମାର୍କ, ଫିନ୍ଲାଣ୍ଡ, ଆଇସ୍ଲ୍ୟାଣ୍ଡ ଏବଂ ସ୍ୱିଡେନ୍ର ପ୍ରଧାନମନ୍ତ୍ରୀମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀ ପ୍ରଯୁକ୍ତିବିଦ୍ୟା, ନବସୃଜନ, ସବୁଜ ପରିବର୍ତ୍ତନ ଏବଂ ନବୀକରଣୀୟ ଶକ୍ତି, ନୀଳ ଅର୍ଥନୀତି, ପ୍ରତିରକ୍ଷା ଓ ମହାକାଶ ଭଳି ରଣନୈତିକ କ୍ଷେତ୍ରରେ ଭାରତର ପ୍ରଭାବ ବୃଦ୍ଧି ପାଇବା ଲାଗି ଆଶା କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସ୍ୱିଡେନ୍ ଗସ୍ତ ବେଶ ସଫଳ ହୋଇଛି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଏହା ଅଧିକ ତ୍ୱରାନ୍ୱିତ କରିବ। ମିଳିତ ନବସୃଜନ ସହଭାଗିତାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଭାରତ ସ୍ୱିଡେନ୍ ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା କରିଡରଠାରୁ ଆରମ୍ଭ କରି ଆଗାମୀ 5 ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ମେକ୍ ଇନ୍ ଇଣ୍ଡିଆ ଏବଂ ମେଡ୍ ୱିଥ୍ ସ୍ୱିଡେନ୍ ପଦକ୍ଷେପ ଅଧୀନରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ସବୁଜ ହାଇଡ୍ରୋଜେନ୍, ସେମିକଣ୍ଡକ୍ଟର ତଥା ଉତ୍ପାଦନ କ୍ଷେତ୍ରରେ ବିକାଶ ଲକ୍ଷ୍ୟ ନେଇ ଭବିଷ୍ୟତ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସ୍ୱିଡେନ୍ର ସର୍ବୋଚ୍ଚ ସମ୍ମାନ ରୟାଲ୍ ଅର୍ଡର୍ ଅଫ୍ ଦି ପୋଲାର୍ ଷ୍ଟାର୍ ପ୍ରଦାନ କରାଯାଇଛି। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିଛନ୍ତି। ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଶ୍ୱଦେବ ସାଏ, ରାଜ୍ୟ ବିଧାନସଭା ବାଚସ୍ପତି ରମଣ ସିଂ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ ଛତିଶଗଡ଼ର ସମସ୍ତ 33 ଯାକ ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ। ପୂର୍ବରୁ ଏହା 16 ଜିଲ୍ଲାରେ ସୀମିତ ରହିଥିଲା। କାର୍ଯ୍ୟକ୍ରମ ପରେ ଶ୍ରୀ ଶାହା ବସ୍ତର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ନେତାନା ଗ୍ରାମରେ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବାହିନୀ କ୍ୟାମ୍ପ ପରିସରରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ଶ୍ରୀ ଶାହା ଜଗଦଲପୁରରେ ପହଞ୍ଚ ଅମରବାଟିକାଠାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଜଗଦଲପୁରର ବାଦଲ ଏକାଡେମୀଠାରେ ଶହୀଦଙ୍କ ପରିବାର ସଦସ୍ୟ, ସୁରକ୍ଷାକର୍ମୀ ଏବଂ ନକ୍ସଲ ହିଂସାରେ ପ୍ରଭାବିତ ଲୋକ ଓ ସ୍ଥାନୀୟ ସମ୍ପ୍ରଦାୟର ପ୍ରତିନିଧିଙ୍କ ସହ ଶ୍ରୀ ଶାହା ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ବସ୍ତର କେ ସଂଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ଯୋଗଦେବେ। ଛତିଶଗଡ଼ ଅବସରରେ ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଜଗଦଲପୁରରେ କେନ୍ଦ୍ରୀୟ ଜୋନାଲ ପରିଷଦର 26ତମ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଗଣ ଯୋଗଦେବେ। କଂଗ୍ରେସର ବରିଷ୍ଠ ନେତା ଭିଡି ସତୀଶଙ୍କ ନେତୃତ୍ୱରେ ନବଗଠିତ କେରଳମର 21 ଜଣ ମନ୍ତ୍ରିମଣ୍ଡଳ ଆଜି ତିରୁବନନ୍ତପୁରମରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି। ସତୀଶଙ୍କ ମନ୍ତ୍ରିମଣ୍ଡଳରେ ପୂର୍ବତନ ବିରୋଧୀ ଦଳ ନେତା ରମେଶ ଚେନିଥାଲ, ସୋନି ଜୋସେଫ, କେ ମୁରଲୀଧରନ ଏବଂ ଆଇୟୁଏମ୍ଏଲ୍ ନେତା ପି କେ କୁନ୍ହାଲିକୁଟି ପ୍ରମୁଖ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ସତୀଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର କେରଳମରେ ନବଗଠିତ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ଭିଏତନାମ ଓ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ଦୁଇ ଏସୀୟ ରାଷ୍ଟ୍ରକୁ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ

0: ପହଞ୍ଚି ଜଣେ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କ ପାଇଁ 2,00,000 ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ରାଜ୍ୟ ସରକାରୀ ଚାକିରିରେ ପ୍ରବେଶ ପାଇଁ ସର୍ବାଧିକ ବୟସ ସୀମା ବୃଦ୍ଧି କରାଯାଇଛି। ଗ୍ରୁପ୍ ଏ ପଦବୀ ପାଇଁ 41 ବର୍ଷ, ଗ୍ରୁପ୍ ବି ପଦବୀ ପାଇଁ 44 ବର୍ଷ, ଗ୍ରୁପ୍ ସି ଓ ଗ୍ରୁପ୍ ଡି ପଦବୀ ପାଇଁ ସର୍ବାଧିକ ବୟସ ସୀମା 45 ବର୍ଷ ଧାର୍ଯ୍ୟ କରାଯାଇଛି। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ପ୍ରଚଳିତ ଥିବା ଏଭଳି ବୟସ ସୀମା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ସ୍ୱଷ୍ଟ କରିଛନ୍ତି। ରାଜ୍ୟ ଲୋକସେବା ଆୟୋଗ ବ୍ୟତୀତ ସରକାରୀ କର୍ତ୍ତୃତ୍ୱାଧୀନ ପ୍ରତିଷ୍ଠାନ, ସରକାରୀ କମ୍ପାନୀ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକରେ ମଧ୍ୟ ଏହି ନୂତନ ନିୟମାବଳୀ ଲାଗୁ କରାଯିବ। ଗତ 11 ତାରିଖରେ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ବହୁ ବର୍ଷ ଧରି ଚାକିରି ପାଇଁ ଅପେକ୍ଷା କରି ରହିଥିବା ପ୍ରତ୍ୟାଶୀଙ୍କୁ ଏହି ନିଷ୍ପତ୍ତି ଏକ ସୁଯୋଗ ପ୍ରଦାନ କରିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଆମେରିକାର ଇଦୋହର ମାଉଣ୍ଟେନ୍ସନ୍ ହୋମ୍ ଏୟାରଫୋର୍ସ ଘାଟିରେ ଏକ ଏୟାର ଶୋ ସମୟରେ 2 ଆମେରିକୀୟ ଲଢୁଆ ବିମାନ ମଧ୍ୟରେ ଧକ୍କା ହୋଇଥିଲା। ଗତକାଲି ସେଠାରେ ଏହି ଏୟାର ଶୋ ବେଳେ ଦୁର୍ଘଟଣାଗ୍ରସ୍ତ EA-18G ଗ୍ଲୋର ଲଢୁଆ ବିମାନ 2 ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁର୍ଘଟଣା ପରେ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। 2 ଯାକ ବିମାନର 4 ଯାକ କ୍ରୁ ସଦସ୍ୟ ଦୁର୍ଘଟଣା ପୂର୍ବରୁ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ ଆଜି ରାତି 9:30 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଏବଂ ଗଣନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରେଜିଷ୍ଟ୍ରାର ଜେନେରାଲ୍ ଏବଂ ଭାରତୀୟ ଜନଗଣନା କମିଶନର କାର୍ଯ୍ୟାଳୟର ଡେପୁଟି ରେଜିଷ୍ଟ୍ରାର ଜେନେରାଲ୍ ଭିଏ ୱାରଡ୍ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01-23717117 23311444 03-1-04-81 ଏବଂ 23-71-71-06 ନମ୍ବରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିହାରର ସାସାରାମ ରେଳ ଷ୍ଟେସନରେ ଯାତ୍ରୀବାହୀ ବଗିର ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି। ପୂର୍ବ କେନ୍ଦ୍ରୀୟ ରେଳବାଇ ଦେଇଥିବା ସୂଚନା ଅନୁଯାୟୀ 5:30 ଅଗ୍ନିକାଣ୍ଡ ଘଟିଥିଲା। ସାସାରାମ ପାଟନା ପାସେଞ୍ଜର ଟ୍ରେନ୍ର ଗୋଟିଏ ବଗିର ଧୂଆଁ ବାହାରି ଚିହ୍ନଟ କରାଯାଇଥିଲା। ପ୍ଲାଟଫର୍ମରେ ଗାଡ଼ିଟିଏ ଠିଆ ହୋଇଥିବାରୁ ଘଟଣା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ। ରେଳବାଇ କହିଛି ଏହି ଅଗ୍ନିକାଣ୍ଡ ଘଟଣାରେ କୌଣସି ଯାତ୍ରୀ କିମ୍ବା ରେଳ କର୍ମଚାରୀଙ୍କ କିଛି କ୍ଷୟକ୍ଷତି ହୋଇନାହିଁ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ସନ୍ରାଇଜର୍ସ ହାଇଦ୍ରାବାଦ 12 ମ୍ୟାଚ୍ରେ 14 ହାସଲ କରି ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ସୁପରକିଙ୍ଗସ୍ 12 ସହ ପଞ୍ଚମ ସ୍ଥାନରେ ରହିଛି। ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ 5 ପରାସ୍ତ କରିବା ପରେ ପ୍ଲେ ଅଫ୍କୁ ଉନ୍ନୀତ ହେବାର ଆଶା ରଖିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗସ୍ 23 ପରାସ୍ତ କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଦଳ ଭାବେ ପ୍ଲେ ଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ନରୱେ ଓସ୍ଲୋଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ନରୱେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଛତିଶଗଡ଼ର ରାୟପୁରରେ ଡାଏଲ୍ 112 ଅଧୀନରେ 400 ଆଧୁନିକ ବାହନର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। 2 ଏସୀୟ ରାଷ୍ଟ୍ର ଭିଏତନାମ ଏବଂ ଦକ୍ଷିଣ କୋରିଆକୁ ଗସ୍ତରେ ଗଲେ ପ୍ରତିରକ୍ଷା ମନ୍ତ୍ରୀ। ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଫେରିଠାରେ ସଡ଼କ ଦୁର୍ଘଟଣାରେ 9 ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with Midday News. The headlines. Prime Minister Narendra Modi arrives in Oslo to hold bilateral talks with his Norwegian counterpart Jonas Gahr Støre this evening. Prime Minister Modi says his Sweden visit adds new momentum to bilateral relations as both countries agree to double the trade in next 5 years. Congress leader V. Satheesan takes oath as Kerala Chief Minister.

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟବାସୀଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଓଡ଼ିଶାର ଗୌରବକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବା ପାଇଁ ସରକାର ସଂକଳ୍ପବଦ୍ଧ, କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ନବୀନଙ୍କ ଅଧ୍ୟକ୍ଷତାରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ସାଙ୍ଗଠନିକ କାର୍ଯ୍ୟଧାରା ଓ ଓଡ଼ିଶାର ଆର୍ଥିକ ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇ ଶ୍ରୀ ନବୀନ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ପ୍ରତ୍ୟେକ ଘରେ ପହଞ୍ଚାଇବା ଆବଶ୍ୟକ। ସୁଭଦ୍ରା, ଆୟୁଷ୍ମାନ ଏବଂ ସମବାୟ କଲ୍ୟାଣ ଯୋଜନାଗୁଡ଼ିକରୁ ଯୋଗ୍ୟ ହିତାଧିକାରୀମାନେ ସିଧାସଳଖ ଲାଭ ଉଠାଇବା ଜରୁରୀ ବୋଲି ଶ୍ରୀ ନବୀନ ଗୁରୁତ୍ୱାରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକ ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଓଡ଼ିଶାର ସର୍ବାଙ୍ଗୀନ ବିକାଶ, ସାମାଜିକ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ଏକ ନୂତନ ଦିଗ ପ୍ରଦାନ କରୁଛନ୍ତି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଓ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ଶ୍ରୀ ମାଝୀ କହିଛନ୍ତି। ପରେ ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀଠାରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି। ପୁରୀରୁ ଫେରିବା ପରେ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଶ୍ରୀ ନବୀନ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ତଥା ସାଂସଦ ମନମୋହନ ସାମଲ, ବିଜେପି ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ କୁମାର, ସହପ୍ରଭାରୀ ଲତା ଉଷାଣି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋର୍ କମିଟି ବୈଠକରେ ସଂଗଠନ ଓ ସରକାର ମଧ୍ୟରେ ସମନ୍ୱୟ ବୃଦ୍ଧି ଏବଂ ନିର୍ବାଚିତ ଲୋକପ୍ରତିନିଧି ଓ କର୍ମକର୍ତ୍ତାଙ୍କ ମଧ୍ୟରେ ସହଯୋଗ ରକ୍ଷା ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜେ କହିଛନ୍ତି, ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟରେ ସଂଗଠନକୁ ମଜବୁତ କରିବା ସହ ସରକାରଙ୍କୁ ଲୋକାଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି,
1: ଆମେ କେତେ କାମ କରିଛୁ, କେତେ କାମ ବାକି ରହିଲା ଲୋକଙ୍କର ପ୍ରତିଶ୍ରୁତି ପାଳନ କରିବାର, ଏବଂ ଯେଉଁଟା ପାଳନ ହୋଇଛି ସେଟା କେତେ ଦୂର ଲୋକଙ୍କ ପାଖରେ ପହଞ୍ଚିଛି, ଆଗାମୀ ଦିନରେ କେମିତି ସରକାରକୁ ଆହୁରି ଲୋକାଭିମୁଖୀ କରିକିରି ଧାଡ଼ିର ଶେଷରେ ଠିଆ ହୋଇଥିବା ବ୍ୟକ୍ତି ପାଖରେ ଗରିବ କଲ୍ୟାଣ ଯୋଜନା ପହଞ୍ଚି ପାରିବୁ, ତାର ଆର୍ଥିକ ଅବସ୍ଥାକୁ ସୁଧାରି ପାରିବୁ, ଏବଂ ବିକଶିତ ଓଡ଼ିଶାର ଯେଉଁ କଳ୍ପନା ଆମେ କରିଛୁ 2036 ବେଳକୁ ତାକୁ ସଫଳତାର ସହିତ ସାକାର କରିପାରିବୁ, ଏଟା ସ୍ୱାଭାବିକ ଭାବେ ଆଲୋଚନା ହୋଇଛି।
0: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡେ କହିଛନ୍ତି। କଳା

0: 23 ଜଣ ପରୀକ୍ଷା ପରୀକ୍ଷା ଦେଇଥାନ୍ତି। ପିଲାମାନେ ଯେମିତି ସୁବିଧାରେ ତାଙ୍କ ରିଜଲ୍ଟ ପାଇପାରିବେ ୱେବସାଇଟ୍ ମାଧ୍ୟମରେ ତାର ବି ପ୍ରସ୍ତୁତି।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁଞ୍ଜିବଜାର ନିୟାମକ ସଂସ୍ଥା ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ ସେବିର ଶାଖା କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିବ। ଏନେଇ ସେବିର ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି। ସେବିର ପୂର୍ବାଞ୍ଚଳ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ ଏବଂ ନିବେଶକମାନଙ୍କ ଅଭିଯୋଗର ସମାଧାନ, ସଚେତନତା କାର୍ଯ୍ୟକ୍ରମ, ସହାୟତା ଏବଂ ସ୍ଥାନୀୟ କ୍ଷେତ୍ରର ସମନ୍ୱୟକୁ ଗୁରୁତ୍ୱ ଦେବ। ନୂତନ ଶାଖା ଓଡ଼ିଶାରେ ନିବେଶକଙ୍କ ସମେତ ଅଂଶୀଦାରମାନଙ୍କ ଅଧିକ ଯୋଗଦାନ ସହ ଆର୍ଥିକ ବଜାରରେ ଓଡ଼ିଶାର ଯୋଗଦାନକୁ ନିୟନ୍ତ୍ରିତ କରିବ ବୋଲି ଜଣାପଡ଼ିଛି। ସେବିର ଏହି ନୂତନ ପଦକ୍ଷେପ ଦ୍ୱାରା ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ପାଣ୍ଡେ କହିଛନ୍ତି। ଆସନ୍ତାକାଲି ଭାରତୀୟ ମ୍ୟୁଚୁଆଲ ଫଣ୍ଡ ସଂଘ ଆମ୍ପିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ପାଣ୍ଡେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତୈଳ କମ୍ପାନୀ ଅଧିକାରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ୱାଭାବିକ ତୈଳ ଯୋଗାଣ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟରେ ତୈଳ ସଂକଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି।
2: ଏପିଜି, ପେଟ୍ରୋଲ, ଡିଜେଲ, ଅନ୍ୟାନ୍ୟ କମୋଡିଟିଜ୍ ବର୍ତ୍ତମାନ ସର୍ଟେଜ୍ ନାହିଁ। ମୁଁ ଆପଣମାନଙ୍କ ଜରିଆରେ ସବୁ ଲୋକଙ୍କୁ ଏଇଟା କହିବାକୁ ଚାହେଁ ଯେ ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ହୋର୍ଡିଂ କରିବା ନାହିଁ। ଆଭେଲେବିଲିଟି ଅଛି, ପାଇପ୍ଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ୍ ନାହିଁ। ଅର୍ ସେମାନେ ବିଲକୁଲ ନର୍ମାଲରେ ଯଦି ଯିବେ ତ ସବୁ ଜାଗାରେ ତାଙ୍କୁ ମିଳିବ।
1: ଭାରତୀୟ ତୈଳ ନିଗମ ଲିମିଟେଡ୍ ଆଇଓସିଏଲ୍ ସିଜିଏମ୍ କମର୍ସିଲ୍ କହିଛନ୍ତି ପେଟ୍ରୋଲ, ଡିଜେଲ ଓ ଏଲ୍ପିଜି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି, ନିୟମିତ ଯୋଗାଣ ମଧ୍ୟ ଜାରି ରହିଛି। ଗୁଜବକୁ ବିଶ୍ୱାସ ନ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ ଏବଂ ଲୋକଙ୍କ ମଧ୍ୟରେ ସହଯୋଗ ଓ ଶାନ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ସଂଗ୍ରହାଳୟ। ସଂଗ୍ରହାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ 1977 ମସିହାଠାରୁ ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଉଛି। ମାନବ ସମାଜକୁ ଜ୍ଞାନ ଦେବାରେ ଏବଂ ପୃଥିବୀକୁ ପରିବର୍ତ୍ତନ କରିବାର ଶକ୍ତି ସଂଗ୍ରହାଳୟର ରହିଛି। ସଂଗ୍ରହାଳୟରୁ ଅତୀତ ବିଷୟରେ ଶିକ୍ଷା ମିଳିବା ସହିତ ନୂଆ ବିଚାର ନିମନ୍ତେ ପଥ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ବାର୍ତ୍ତା ରହିଛି ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାର ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଅଭିଯୋଗଗୁଡ଼ିକ ଶୁଣାଣି କରିଥିଲେ। ଆଜି ଅନୁଷ୍ଠିତ ଶିବିରରେ 67 ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥିମଧ୍ୟରୁ 50 ବ୍ୟକ୍ତିଗତ ଏବଂ 17 ସାମୁହିକ ଅଭିଯୋଗ ଥିଲା। ଶିବିରରେ 14 ଅଭିଯୋଗର ତୁରନ୍ତ ଶୁଣାଣି କରାଯାଇ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକ ଉପରେ ଶୀଘ୍ର ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାଇ ପୋଖରୀ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣିରେ 34 ଅଭିଯୋଗ ଶୁଣାଣି ହୋଇଥିବା ବେଳେ ଜିଲ୍ଲା ରେଡ୍କ୍ରସ ପକ୍ଷରୁ 8 43,000 ସହାୟତା ପ୍ରଦାନ କରାଯାଇଛି। ନୂଆପଡ଼ା କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 57 ଅଭିଯୋଗର ଶୁଣାଣି କରାଯାଇଛି। ପାଣିପାଗ, ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷକରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ସେଲସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.9 ସେଲସିୟସ୍ ରେକର୍ଡ କରାଯାଇଛି। ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ଟିଟିଲାଗଡ଼ ଓ ତାଳଚେରର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅଧିକ ଅନୁଭୂତ ହେଉଛି। ଅନ୍ୟପକ୍ଷରେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆର୍ଦ୍ରତା ବୃଦ୍ଧି ପାଇବା ସହ ଅସହ୍ୟ ଗରମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆଗାମୀ କିଛିଦିନ ରାଜ୍ୟ ତାପମାତ୍ରା 44 ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ଓ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ଦିନ 11:00

ଦାୟିତ୍ୱବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ। ଓଡ଼ିଶାରେ ସୁରକ୍ଷିତ ନିବେଶ ପରିବେଶ ସୃଷ୍ଟି ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଖୋଲିବ ସେବି ଶାଖା କାର୍ଯ୍ୟାଳୟ। ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ବିଭିନ୍ନ ସହରର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ହ୍ୟାଲୋ ଫ୍ରେଣ୍ଡସ୍, ଗୁଡ଼ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥ। ଯୁବବାଣୀର ଆଉ ଏକ ନୂତନ ସୁନ୍ଦର ସନ୍ଧ୍ୟାରେ ଆପଣମାନଙ୍କ ନିକଟକୁ ପୁଣି ଥରେ ଆସିଯାଇଛି ମୁଁ ଆପଣଙ୍କ ରେଡ଼ି ସେଥି ଯଦି କେମିତି ଅଛନ୍ତି ମିସ୍ କଲେ ନା ମୋତେ ଜାଣିଛି ବିଲକୁଲ କରିଥିବେ। ତେବେ ଚାଲନ୍ତୁ ଆଉ ବିଲକୁଲ ଡେରି କରିବାନି ଆଉ ଆରମ୍ଭ କରିନେବା ଆପଣ ସମସ୍ତଙ୍କ

କାରଣ ସେହି ସମୟରେ ଆମ ପାଖରେ ପ୍ରଚୁର ମାତ୍ରାରେ ସମୟ ଏନର୍ଜି ଆଉ ବିଭିନ୍ନ ଆଇଡିଆ ମଧ୍ୟ ଥାଏ ଆଉ କ୍ରିଏଟିଭିଟି ମଧ୍ୟ ଥାଏ କିଛି ନୂଆ କରିବାର ଜୀବନରେ କିଛି ନୂଆ ଦିଗରେ ବଢିବାର ଆଉ ଆମ ପାଖରେ ବିଭିନ୍ନ ଅପରଚୁନିଟି ମଧ୍ୟ ଥାଏ ସେହି ସମୟରେ କିନ୍ତୁ ଯେତେବେଳେ ଆମେ ବାର୍ଦ୍ଧକ୍ୟ ଅବସ୍ଥାକୁ ଚାଲି ଯାଇଥାଉ ସେହି ସମୟରେ ଆମେ କେବଳ ପସ୍ତେଇବା ଛଡ଼ା ଆଉ କିଛି କରିପାରିନଥାଉ ଠିକ୍ ନା ତେବେ ମୋଟ ଉପରେ କହିବାକୁ ଗଲେ ବାଲ୍ୟକାଳ ହେଉଛି ସ୍ୱପ୍ନ ଦେଖିବାର ସମୟ ଯୌବନ ଅବସ୍ଥା ହେଉଛି ସେହି ସ୍ୱପ୍ନ ପ୍ରତି ପରିଶ୍ରମ କରିବାର ସମୟ ଏବଂ ସ୍ୱପ୍ନକୁ ସାକାର କରିବାର ସମୟ ଏବଂ ବୃଦ୍ଧାବସ୍ଥା ହେଉଛି ନିଜ ଯୌବନ ଅବସ୍ଥାରେ ପରିଶ୍ରମ କରି ନିଜ ସ୍ୱପ୍ନକୁ ଯେଉଁ ସାକାର କରିଥିବ ତାର ଫଳକୁ ଅନୁଭବ କରିବାର ସମୟ ବା ଉପଭୋଗ କରିବାର ସମୟ ଆଉ ନିଜର ବଳକା ସମୟକୁ ଏଞ୍ଜୟ କରିବାର ସମୟ ତେବେ ଆପଣ ନିଜ ଯୌବନ ଅବସ୍ଥାକୁ ଏଞ୍ଜୟ କରନ୍ତୁ ମନା ନାହିଁ କିନ୍ତୁ ଏବେଠାରୁ ହିଁ ନିଜ ସ୍ୱପ୍ନ ଦିଗରେ ପରିଶ୍ରମ କରିବା ଆରମ୍ଭ କରିଦିଅନ୍ତୁ।

0: ତେବେ ଫ୍ରେଣ୍ଡସ୍, ଆପଣମାନେ ତ ଜାଣନ୍ତି ଏହା ହେଉଛି ଏକବିଂଶ ଶତାବ୍ଦୀ ବା ବୁଲେଟ୍ ଯୁଗ କହିପାରନ୍ତି, କିମ୍ବା ଏପରି ପିଢ଼ି ବା ସମୟ ବୋଲି କହିପାରନ୍ତି ଯାହା ବହୁତ ତୀବ୍ର ଗତିରେ ଦୌଡ଼େ। ତେବେ ଏହିଭଳି ଏକ ସମୟରେ ସବୁ ବର୍ଗଙ୍କର କିଛି ନା କିଛି ଅସୁବିଧା ଅଛି। ଛୁଆମାନଙ୍କର ଅସୁବିଧା ହେଉଛି ଯେ ସ୍କୁଲ ପାଇଁ ସକାଳୁ କେମିତି ଜଲ୍ଦି ଉଠିବି, କେମିତି ସ୍କୁଲ ପାଇଁ ଜଲ୍ଦି ବାହାରିବି, ତାପରେ ସ୍କୁଲ ଫେରିଲା ପରେ ଖେଳ ଖେଳି ତାପରେ କେମିତି ହୋମୱାର୍କ କରିବାକୁ ଆସିବି। ତେବେ ବୃଦ୍ଧମାନଙ୍କର ମଧ୍ୟ ସେହିଭଳି ବିଭିନ୍ନ ସମସ୍ୟା ଅଛି। ଚାକିରି ସରିବା ପରେ ନିଜର ଅବସର ପ୍ରାପ୍ତ ବଳକା ସମୟକୁ କିପରି ଭାବରେ ୟୁଟିଲାଇଜ୍ କରିବୁ, କୁଆଡେ କୁଆଡେ ବୁଲିବାକୁ ଯିବୁ, ଏହିଭଳି ବିଭିନ୍ନ ସମସ୍ୟା। ତେବେ ସେହିଭଳି ଯୁବବର୍ଗଙ୍କର ମଧ୍ୟ ଅନେକ ସମସ୍ୟା ଅଛି। ତେବେ ଯୁବବର୍ଗଙ୍କର ଅନେକ ସମସ୍ୟା ମଧ୍ୟରୁ ମୁଖ୍ୟ ସମସ୍ୟା ଗୁଡ଼ିକ ଆଜିର ଦିନରେ କ'ଣ, ସେହି ଦିଗରେ କ'ଣ ପଦକ୍ଷେପ ନେବା ଉଚିତ, ଆଉ ସେହି ସମସ୍ୟା ଗୁଡ଼ିକ ଯୋଗୁଁ ସେମାନଙ୍କୁ କ'ଣ କ'ଣ ଅସୁବିଧା ହେଉଛି, ସେହି ସମ୍ବନ୍ଧରେ ଆମେ କିପରି ଜାଣିପାରିବା, ଜାଣିବା ତ ନିଶ୍ଚୟ କୌଣସି ଯୁବ ବ୍ୟକ୍ତିଙ୍କ ଠାରୁ। ତେଣୁ ଆଜି ଆମେ ଡିସ୍କସ୍ କରିଛୁ ଆମର ତିନି ଜଣ ଯୁବ ବନ୍ଧୁମାନଙ୍କ ସହ, ଯେଉଁମାନେ ନିଜ ସ୍ୱପ୍ନ ଦିଗରେ ଆଗେଇ ଚାଲିଛନ୍ତି, କିମ୍ବା ଆମେ ଏହିପରି କହିପାରିବା ଯେ ସ୍ୱପ୍ନ ଦିଗରେ ଦୌଡ଼ି ଚାଲିଛନ୍ତି ନିଜ ସ୍ୱପ୍ନକୁ ପୂରା କରିବା ପାଇଁ। ତେବେ ଯୁବବର୍ଗଙ୍କ ପାଇଁ କ'ଣ କ'ଣ ଅସୁବିଧା ସେମାନଙ୍କୁ ଅନୁଭବ ହୋଇଛି, ଚାଲନ୍ତୁ ନା ତାଙ୍କଠାରୁ ହିଁ ଜାଣିନେବା। ନମସ୍କାର, ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ପ୍ରଥମେ ନିଜ ପରିଚୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦିଅନ୍ତୁ।
1: ଧନ୍ୟବାଦ ନିମନ୍ତ୍ରଣ କରିଥିବାରୁ। ମୁଁ ବି ଶ୍ରୀକାନ୍ତ ପାତ୍ର, ଯୁବ ସମାଜସେବୀ ତଥା ପ୍ରକୃତି ପ୍ରେମୀ, ଦେବଭୂମି ଅସ୍କାର।
2: ନମସ୍କାର, ମୁଁ ରୋହିତ ନାୟକ, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଛାତ୍ର। ଯୁବବାଣୀର ଏହି କାର୍ଯ୍ୟକ୍ରମକୁ ଇନଭାଇଟ୍ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।
3: ସମସ୍ତଙ୍କୁ ନମସ୍କାର, ମୁଁ କିରଣ କୁମାର କରକୟା, ଲିଙ୍ଗରାଜ ମହାବିଦ୍ୟାଳୟର ଛାତ୍ର। ଆକାଶବାଣୀରେ ମୋତେ କିଛି କହିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ।
0: ତେବେ ଯେହେତୁ ଆପଣମାନେ ମଧ୍ୟ ଯୁବବର୍ଗ, ଆଉ ଯୁବବର୍ଗକୁ ଯୁବପିଢ଼ିକୁ ଆଜିର ସମୟରେ ବହୁତ ସାରା ପ୍ରୋବ୍ଲେମ ଅଛି ସେମାନଙ୍କ ପାଇଁ, ତେବେ ଆପଣମାନଙ୍କ ହିସାବରେ ଯୁବପିଢ଼ି ପାଇଁ ସବୁଠୁ ବଡ ସମସ୍ୟା କ'ଣ?
3: ମୋ ମତରେ ଯୁବମାନଙ୍କର ସମସ୍ୟା ପ୍ରଥମତଃ ହେଉଛି ବେରୋଜଗାରୀ ସମସ୍ୟା।
2: ମୋ ହିସାବରେ ଯୁବମାନଙ୍କର ପ୍ରକୃତ ସମସ୍ୟା ଭାଇ କହିଲେ ବେରୋଜଗାର। ବେରୋଜଗାରୀ ମଧ୍ୟ ଲ୍ୟାକ୍ ଅଫ୍ ପ୍ରପର୍ ନଲେଜ୍, ଲ୍ୟାକ୍ ଅଫ୍ ସ୍କିଲ୍ ବହୁତ ବଡ ସମସ୍ୟା, ଯାହାକି ଆଜିର ଯୁବପିଢ଼ିମାନଙ୍କୁ ବହୁତ ବହୁତ ଦରକାର।
1: ଯୁବମାନଙ୍କ ପାଇଁ ବର୍ତ୍ତମାନ ସମୟରେ ଆମେ ଦେଖିବାକୁ ପାଉଛନ୍ତି ଯୁବକମାନେ ଧୈର୍ଯ୍ୟର ସହିତ କୌଣସି କାର୍ଯ୍ୟ କରିବାର ଆମେ ଜାଣିପାରୁନୁ, ତ ସେ ଜିନିଷର ଅଭାବ ରହୁଛି, ଯାହାକି ଇଏ ବି ଗୋଟେ ମୁଖ୍ୟ ସମସ୍ୟାରେ।
0: ବିଲକୁଲ ବିଲକୁଲ, ବହୁତ ବଢିଆ କଥା କହିଲେ ଆପଣ ତିନି ଜଣ। ତେବେ ଜଣ ଜଣଙ୍କ ସମସ୍ୟା

0: ଚେଷ୍ଟା ଆସିଲା, ତେବେ ଆପଣଙ୍କ ହିସାବରେ ବେରୋଜଗାରୀ ସବୁଠୁ ବଡ ସମସ୍ୟା, କାହିଁକି ଆପଣଙ୍କୁ ଲାଗୁଛି ଏମିତି?
1: ବେରୋଜଗାରୀ ସମସ୍ୟା ହଉଛି ପ୍ରଥମେ ଦେଖିବା ଲୋକ ସଂଖ୍ୟାର ବୃଦ୍ଧି। ଆମର ଯୋଉ ଯୁବକ ମାନଙ୍କ ପାଇଁ ଚାକିରି ଥୁଆ ହୋଇଛି, କିନ୍ତୁ ଏତେ ସଂଖ୍ୟକ ଲୋକ ଅଛନ୍ତି ଯାହାକି ସରକାର ସମସ୍ତଙ୍କୁ ଚାକିରି ଦେବା ସମ୍ଭବ ନୁହେଁ। କିନ୍ତୁ ଆମର ଯେତିକି ଯୁବପିଢ଼ି ସବୁ ତାଙ୍କର ଚାକିରି ଉପରେ ନିର୍ଭରଶୀଳ ରହୁଛନ୍ତି, ଯେମିତିକି ଗାଁର କୁଟୀର ଶିଳ୍ପ ଗୁଡ଼ିକ ବିଲୁପ୍ତ ହୋଇ ବସିଲାଣି, ଚାଷବାସ ହଉନି। ଆର ମୁଖ୍ୟ କାରଣ ପ୍ରଥମେ ଆମେ ନିଜେ କରିବା ଉଚିତ। ଆଉ ଯୋଉ ଆମର ରହିଲା ବେରୋଜଗାରୀ ସମସ୍ୟା, ବେରୋଜଗାରୀ ସମସ୍ୟା ପ୍ରଥମେ ତ ହଉଛି ବାଧ୍ୟତାମୂଳକ ଶିକ୍ଷା ଯୋଉ ଦିଆହଉଛି 4-14 ବର୍ଷ ଯାଏ, ତାହା ସବୁ ସରକାରୀ ସ୍କୁଲ ବିଦ୍ୟାଳୟରେ ମାନଙ୍କର ଉପଯୁକ୍ତ ଶିକ୍ଷା ପ୍ରାପ୍ତି ହଉନାହିଁ। ଯେତିକି ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି, ପ୍ରଥମେ ଶିଶୁକୁ ଶିକ୍ଷା ପ୍ରତି ଧ୍ୟାନ ଦେବା ଆଉ ତାହାର ଯୋଉ ରହୁଛି ନୈତିକ ଶିକ୍ଷା କୌଶଳ ବିଦ୍ୟା ଯଥା କହିଲେ ଚଳେ।
0: ଠିକ କଥା କହିଲେ ଆପଣ। ତେବେ ଯେମିତି ଆମର କିରଣ ଭାଇ କହିଲେ କି ବେରୋଜଗାରୀର କଣ କଣ ସମସ୍ୟା ଅଛି, ଆପଣଙ୍କୁ କଣ ଲାଗୁଛି ସେ ଠିକ କହୁଛନ୍ତି, ତାଙ୍କ ମତ ସହ ଆପଣ ସମ୍ମତ କି?
2: ଭାଇ ତ ନିଶ୍ଚିତ ଠିକ କଥା କହିଲେ ଯେ ବେରୋଜଗାରୀ ବହୁତ ବଡ ସମସ୍ୟା ଆଜିକାର ଦିନରେ, କାହିଁକି ନା ଭରଣ ପୋଷଣ ପାଇଁ ରୋଜଗାର ସମସ୍ତେ ଯାଆନ୍ତି, ଯେହେତୁ ଲୋକମାନଙ୍କ ତୁଳନାରେ ରୋଜଗାର କମ୍ ପଡୁଛି। କିନ୍ତୁ ଆଜିର ଡେଟ୍ରେ ଏହାର ସମାଧାନ ମଧ୍ୟ ବହୁତ ଗୁଡ଼େ ଅଛି। ମୁଖ୍ୟ କଥା ହେଲା ଜଣେ ରୋଜଗାର କରିବା ପାଇଁ, ଜଣେ ରୋଜଗାରୀ ହେବା ପାଇଁ ତାକୁ ଶିକ୍ଷା ଦରକାର ଆଉ ନୈତିକ କୌଶଳ ଦରକାର। ୟୁଜ୍ ଅଫ୍ ଟେକ୍ନୋଲୋଜି ମୋଷ୍ଟ ପାୱାରଫୁଲ ୱେପନ୍ ଫର୍ ଦ ଅନ୍ଏମ୍ପ୍ଲୟମେଣ୍ଟ। ସେମିତି ଯେମିତିକି ଆଜିର ଡେଟ୍ରେ ଇଣ୍ଡିଆରେ ଏଜୁକେସନାଲ ସିଷ୍ଟମ ଏମିତି ହେଇଯାଇଛି ଯୋଉଥିରେ ସୁଧାର ଆଣିବା ଦରକାର। ଏଜୁକେସନ ମାନେ ଲୋକ ଭାବନ୍ତି କେବଳ ଇତିହାସ ଭୂଗୋଳ ପଢିବା କିମ୍ବା ଅଲଗା କିଛି ପଢିବା ଆମେ ଶିକ୍ଷିତ ହେଇଯିବା, ବାସ୍ ନୁହଁ। ଶିକ୍ଷାର ମାନେ ତାହା ନୁହଁ, ଶିକ୍ଷା ମାନେ ହେଲା କୌଣସି ଗୋଟେ ନଲେଜ ଗେନ୍ କରିବା ଯୋଉଟାକି ଆମକୁ ଆମ ଫ୍ୟୁଚରରେ କାମରେ ଆସିବ। ଯେମିତି ଦେଖ ଏଗ୍ରିକଲଚର ଲୋକ ସେଟା ଗୋଟେ କାମ ନା, ଏଗ୍ରିକଲଚର ମଧ୍ୟ ଗୋଟେ ଶିକ୍ଷା, ଆମେ କେମିତି ଚାଷ କରିବା ପାଇଁ ଶିକ୍ଷା ପଡିବ। ଆମକୁ ଯଦି ଏଗ୍ରିକଲଚର ଫିଲ୍ଡରେ ବହୁତ ଗୁଡ଼େ ଡେଭଲପମେଣ୍ଟ କରିବାର ଅଛି, ତାହେଲେ ଆମେ ଏଗ୍ରିକଲଚରକୁ ପଢିବା ପାଇଁ ପଡିବ ପ୍ରଥମେ। ସେଇଟା ମଧ୍ୟ ଗୋଟେ ଶିକ୍ଷା, ଆମେ ପ୍ରଥମେ ଶିଖିବାର ଅଛି ଯେ ଆମେ କେମିତି ଚାଷ କରିବା ଆଉ ବିହନ ସାର ଅଲଗା ଯାହା କିଛି ଅଛି ଏଗ୍ରିକଲଚର ଫିଲ୍ଡରେ ସବୁ କିଛି ଶିଖିବା। ଆମେ ଯଦି ଶିଖିଲେ ଭଲ ଚାଷ କରିପାରିବେ ଆମେ ରୋଜଗାରୀ ହେଇପାରିବା। ସେମିତି ଫୁଡ୍ ଲାଇନ୍ର ଏ ଯୋଉ ହୋଟେଲ ମ୍ୟାନେଜମେଣ୍ଟ କି ଅଦର କିଛି ଏଗୁଡ଼ା କ'ଣ କାମ ଲୋକ ଭାବ, କିନ୍ତୁ ଏଇଟା ମଧ୍ୟ ଗୋଟେ ଶିକ୍ଷା, ତାକୁ ମଧ୍ୟ ଆମେ ଶିଖିପାରିଲେ ଆମେ ହୋଟେଲ କେମିତି ଗୋଟେ ପରିଚାଳନା କରିପାରିବେ। ସେମିତି ରୋଜଗାର ନୁହେଁ ଯେ ମୁଁ କେବଳ ପାଠ ପଢ଼ିବି ଆଉ ଗୋଟେ ଜବ୍ ପାଇବି ମୁଁ ରୋଜଗାର ହେଇଯିବି। ରୋଜଗାର ହେଲା ଯେ ମୁଁ କୌଣସି ଗୋଟେ ଫିଲ୍ଡରେ ମୁଁ ମୋର ଏକ୍ସିଲେନ୍ସ ଦେବି, ମୁଁ ମୋର ଏଫର୍ଟ ଏତେ ପରିମାଣ ଦେବି। କୁହନ୍ତି ଯଦି ପାଠ ପଢିବ ତାହେଲେ ଏମିତି ପାଠ ପଢିବ ଯେ ତମେ ପାଠ ପଢ଼ାରେ କିଏ ଆଗକୁ ଯାଇପାରିବ, ଯଦି ଘାସ କାଟିବ ଏମିତି ଘାସ କାଟ ଯେ ତମେ ସବୁଠୁ ବେଷ୍ଟ ଘାସ କଟାଳି ହେବ। ଯେମିତି ଲ ଫିଲ୍ଡରେ ପାଠ ପଢୁଛି, ମୁଁ ଲ ଫିଲ୍ଡରେ ଏମିତି ପାଠ ପଢିବି ଯେ ହେଇପାରେ ଆଗକୁ ଯାଇପାରିବେ, କିନ୍ତୁ ମୋର କିଏ ଭଲ ପଢିପାରିନି। ସମସ୍ତେ ପଢିବେ ଭଲ, କିନ୍ତୁ ମୁଁ ଏତିକି ପଢିବି ଲ ଫିଲ୍ଡରେ ଯେ ମୁଁ ମୋ କ୍ୟାରିୟର ଗଢିପାରିବି ସେଥିରେ।
0: ବିଲକୁଲ ବିଲକୁଲ, ବହୁତ ବଢିଆ କଥା କହିଲେ। ଯେମିତି ଆପଣ କହିଲେ କି ଯେକୌଣସି ଆମେ କାମ କରିଲେ ସେଥିରେ ଆମେ ପାରଙ୍ଗମ ହେବା ଉଚିତ, କେବଳ ପେଟ ପୋଷିବା ପାଇଁ କିଛି ମାତ୍ରାରେ କାମ ନ କରି ସେଇ କାମରେ ଆମେ ପୁରା ମହାରଥ ହାସଲ କରିବା ଆବଶ୍ୟକ। ଇଏ ଯୋଉ ପ୍ରୋବ୍ଲେମ ଗୁଡା କହିଲେ, ତ ସେ ପଛରେ ମେନ୍ କାରଣ କ'ଣ ହେଇପାରେ? ଶିକ୍ଷାର ଅଭାବ ତ କହିଲେ, କିନ୍ତୁ କାହିଁକି ସେଇ କାରଣ ଗୁଡିକ ସୃଷ୍ଟି ହେଉଛି, ତ ଆପଣଙ୍କ ମତ କ'ଣ ଏହା ଉପରେ?
3: ମୁଖ୍ୟ ଜିନିଷ ହେଲା ଯୁବପିଢ଼ି ମାନଙ୍କ ଇଚ୍ଛା ଶକ୍ତିର ଅଭାବ। ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ସାମର୍ଥ୍ୟ ରହିଛି ସ୍ୱାବଲମ୍ବୀ ହେବା ପାଇଁ, ନୁହେଁ ଯେ ଜଣେ କେବଳ ଯେ ପାଠ ପଢିକି ଆଇଏଏସ୍ ଓଏଏସ୍ ହବ, ନୁହଁ ତ ଜଣେ କେବଳ ଯେ ମାନେ କୃଷି କାର୍ଯ୍ୟ କରିକି। ଆଜିର ସମୟରେ ଯୁବବର୍ଗ ମାନଙ୍କ ଭିତରେ କିଛି ନା କିଛି ଅନ୍ତର୍ନିହିତ ଗୁଣ ରହିଛି, କିନ୍ତୁ ତାକୁ ଆଗକୁ ନେଇକି ଗୋଟେ ସ୍ୱାବଲମ୍ବୀ ହେବାର ଗୋଟେ ରାସ୍ତା ଉନ୍ମୋଚନ କରିବା ବୋଲେ ସେମାନଙ୍କ ଭିତରେ ଇଚ୍ଛା ଶକ୍ତିର ଆବଶ୍ୟକତା ରହିଛି, ଯୋଉଟାକି ସେମାନେ ପରିପ୍ରକାଶ କରୁନାହାନ୍ତି ଆଉ ଆଗେଇ ଆସୁନାହାନ୍ତି। ତ ଏହା ପାଇଁ କଣ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି।
0: ବିଲକୁଲ ଠିକ କଥା କହିଲେ। ତେବେ ଯେମିତି କହିଲେ କି ବେକାରୀ ସମସ୍ୟା ସବୁଠୁ ଅଧିକ ଅଛି, ତା ଛଡା ତାହା ପଛରେ କାରଣ ହଉଛି ଯେ ଶିକ୍ଷାର ଅଭାବ ରହିଛି, ଉଚ୍ଚ ଧରଣର ଶିକ୍ଷା ଆମକୁ ମିଳୁନି ଏବଂ ଆମ ମାଇଣ୍ଡରେ ଗୋଟେ ପ୍ରକାର ଫିକ୍ସ କରାଯାଇଛି ଯେ ମାର୍କସ ପାଇଲେ ହିଁ ପାଠ ପଢିବାର ଅଛି।
2: ଶିକ୍ଷା ମିଳୁନି, ଶିକ୍ଷା ମିଳୁଛି, ମାତ୍ର ଆଜିର ଯୁବପିଢ଼ି ଜାଣିବା ଦରକାର ଯେ ଶିକ୍ଷାଟା ମାନେ ମୁଁ କୋଉ ଫିଲ୍ଡରେ ମୁଁ ଶିକ୍ଷା ଗେନ୍ କରିବି। ଯେମିତିକି ଜଣେ ମେଟ୍ରିକ ପାସ୍ ହେଲା ପରେ ସେ ନିଜେ ଡିସାଇଡ୍ କରିବାର ଅଛି ମୋ ଇଚ୍ଛା ଅନୁସାରେ ମୁଁ କୋଉଟା ଭଲ କରିପାରିବି, ନା ମୁଁ ଆର୍ଟ୍ସ ପଢିବି, ନା ସାଇନ୍ସ ପଢିବି, ନା କମର୍ସ ପଢିବି, କି ଅଦର ଭୋକେସନାଲ କିଛି କୋର୍ସ ଏଗ୍ରିକଲଚର କିଛି ମୁଁ ଶିଖିବି। ପିଲା ଯେତେବେଳେ ମେଟ୍ରିକ ପାସ୍ ହେଲା ପରେ ସେମାନେ ଏମିତି ପ୍ୟାରେଣ୍ଟସଙ୍କ କଥା ହଉ କି ଅଲଗା ଫ୍ରେଣ୍ଡସ ମାନଙ୍କ ସର୍କିଲରେ ପଢିକି ହଁ ସେ ଆର୍ଟ୍ସ ଜଏନ୍ ହେଇଛି ମୁଁ ବି ମଧ୍ୟ ଆର୍ଟ୍ସ ଜଏନ୍ ହେଇଯିବି ମିଶିକି ପଢୁ, ଏଇଟା ଠିକ୍ ନୁହଁ। ଶିକ୍ଷା କ୍ଷେତ୍ରରେ ଡିସାଇଡ୍ କରିବାଟା ଠିକ୍ ନୁହଁ।

0: ଗୋଟେ ପିଲା ମେଟ୍ରିକ ପର୍ଯ୍ୟନ୍ତ ପଢୁଛି, ସେ ଭିତରେ ସେ ହୁଏତ ପିଲାବେଳୁ ଭଲ ନାଚୁଥିବ କିମ୍ବା ଭଲ ଗାଉଥିବ କି ଆର୍ଟ କରିପାରୁଥିବ କି ସାଇନ୍ସ କ୍ଷେତ୍ରରେ ତାର କିଛି ରୁଚି ଥିବ, ତାକୁ ନେଇକି ପ୍ୟାରେଣ୍ଟସ ଙ୍କ ଦାୟିତ୍ୱ ହେଲା ମୋ ପିଲା ଯଦି ଭଲ କ୍ରିକେଟ ଖେଳୁଛି ତାକୁ ମୁଁ କେମିତି କ୍ରିକେଟ ଖେଳେଇବି, ଯଦି ମୋ ପିଲା ଭଲ ଆର୍ଟ କରୁଛି ତ ଆର୍ଟ ଫିଲ୍ଡ ରେ ମୁଁ କେମିତି ଆଗକୁ ବଢେଇବି, ସେଇଟା ହେଲା ପ୍ୟାରେଣ୍ଟସ ଙ୍କର କର୍ତ୍ତବ୍ୟ। ଆଉ ପିଲା ଜଣେ ମେଟ୍ରିକ ପଲା ଗୋଟେ 15-17 ବର୍ଷର ପିଲା, ଆପଣ ମାନେ କହିପାରିବେନି ଯେ ସେ କିଛି ଜାଣିନି ମୁଁ ଆଗକୁ କଣ କରିବି, ଏମିତି ଖାଲି ଯଦି ଇତିହାସ ଭୂଗୋଳ ପଢି ପଢି ମେଟ୍ରିକ ପର୍ଯ୍ୟନ୍ତ ଆଇଛି, କିଛି ଖେଳିନି, କିଛି ଆଙ୍କିନି, ନାଚିନି, ଗାଇନି କି ଅଲଗା କିଛି କରି, ମାନେ ସେ ଜାଣିପାରିବ ନାହିଁ ମୁଁ ଆଗକୁ ପ୍ଲସ ଥ୍ରୀ ଅଲଗା ଏଜୁକେସନ ମୁଁ କିଛି କରିବି,
1: ମାନେ ଗୋଟେ ଛୋଟିଆ କୁଅ ଭିତରେ ଯାଇକି ବେଙ୍ଗ ଯେମିତି ଭାବୁଛି ମୁଁ କୁଅର ରାଜା ବୋଲି, ସେମିତି ଗୋଟେ ପିଲା ଯଦି ଅଲଗା କ୍ୟୁରିକୁଲାର ଆକ୍ଟିଭିଟିଜ ରେ ଭାଗ ନବନି, ଖେଳିବନି, ନାଚିବନି, ଗୀତ ଗାଇବନି, ବୁଲିବନି, ତ ସେ ଦୁନିଆଟା ଜାଣିବ କଣ, ବୁଝିବ କଣ, କୋଉଟା କଲେ ଠିକ ହବ, କୋଉଟା କଲେ ଭୁଲ ହବ, ତ ସେ ଜାଣିପାରିବନି ନା। ଏଇ ଜିନିଷ ପିଲାମାନଙ୍କୁ ପିଲାବେଳୁ ହିଁ ତାଙ୍କ ବାପା ମାଙ୍କର ଗୋଟେ ମୁଖ୍ୟ କର୍ତ୍ତବ୍ୟ।
0: ଏବେ ଧୀରେ ଧୀରେ ସବୁ କୋକରିକୁଲାର ଆକ୍ଟିଭିଟି ସବୁ ଗୁଡାକ ଆଡ୍ କରା ହଉଛି, ପ୍ରାକ୍ଟିକାଲ ଏଜୁକେସନ ଗୋଟେ ଅଛି ଯୋଉଥିରେ ମାନେ ପିଲାଙ୍କୁ ଫିଲ୍ଡରେ ନେଇକି ଖେଳା ହଉଛି, ରିସର୍ଚ୍ଚ କରିବା ପାଇଁ ମାନେ ଚାନ୍ସ ଦେଉଛି, ଯୋଉ ବିଜ୍ଞାନ ମେଳା ଏଗୁଡାକ ଗଭର୍ଣ୍ଣମେଣ୍ଟ ସ୍କୁଲରେ କଣ ହୁଏ ନା, ଇମ୍ପ୍ଲିମେଣ୍ଟେସନ ହୁଏନି। ବିଜ୍ଞାନ ମେଳା ଅଛି କିନ୍ତୁ ପ୍ରାୟ ସ୍କୁଲରେ ହୁଏନି, ଲାଇବ୍ରେରୀ ଥାଏ କିନ୍ତୁ ଲାଇବ୍ରେରୀ ୟୁଜ୍ ହୁଏନି, କମ୍ପ୍ୟୁଟର ରୁମ୍ ଥାଏ କିନ୍ତୁ କମ୍ପ୍ୟୁଟର ରୁମ୍ ରେ ୟୁଜେସ୍ ହୁଏନି, ଏଗୁଡା ହୁଏନି। ଏଗୁଡା ଆଗକୁ ଆଗକୁ ଯଦି ଆସିବ ମାନେ ପିଲାମାନେ ନିଜେ ଜାଣିପାରିବେ ଯେ ମୁଁ କେଉଁ କ୍ଷେତ୍ରରେ ଆଗକୁ ଯାଇପାରିବି।
2: ବିଲକୁଲ ବିଲକୁଲ ଠିକ କଥା କହିଲେ, ବହୁତ ସ୍କୁଲରେ ଏମିତି ସୋର୍ସେସ ଥାଏ କିନ୍ତୁ ସେଗୁଡ଼ିକର ୟୁଜ୍ ହୁଏନି। ବିଲକୁଲ, ତ ମୁଁ ଆଶା କରୁଛି ଆମର ଶ୍ରୋତାବନ୍ଧୁ ମାନେ ଯୋଉ ଏଇ କଥା ପ୍ରତି ଧ୍ୟାନ ଦେବେ, ପ୍ଲସ ସରକାର ଏଇ କଥା ପ୍ରତି ଧ୍ୟାନ ଦେଇ ସେଇ କ୍ଷେତ୍ରରେ ଅଧିକ ପଦକ୍ଷେପ ନେବାକୁ ଚେଷ୍ଟା କରିବେ।
1: ଆଜି ବି ଏମିତି ସ୍କୁଲ ଅଛି, କେବେ ସ୍କୁଲରେ କଣ କରାଯାଉଛି ନା, ପିଲାଙ୍କ ଭିତରେ ସ୍କୁଲ ଲେଭେଲରୁ ଗୋଟେ କମ୍ପିଟିସନ କରିକି ତାଙ୍କ ଭିତରୁ ସିଲେକ୍ସନ କରିକି ବ୍ଲକ ଲେଭେଲକୁ ପଠାହଉନି। ମୁଁ ଦେଖିବାକୁ ପାଇଛି ଆମର ଲୋକାଲ ସ୍କୁଲ ଗୁଡାକରେ।
0: ଭାଇ କହିଲେ ଠିକ କଥା, କିନ୍ତୁ ଗଭର୍ଣ୍ଣମେଣ୍ଟ ମଧ୍ୟ କିଛିଟା କରୁଛି, ସୁରଭି ପ୍ରୋଗ୍ରାମ ବିଷୟରେ ଜାଣିଥିବ, ସ୍କୁଲ ଲେଭେଲ ସୁରଭି ପ୍ରୋଗ୍ରାମ ହୁଏ, ପିଲାମାନଙ୍କୁ ନେଇ ସେମାନଙ୍କର ନାଚ ଗୀତ ଏସବୁ କରି ପିଲାମାନଙ୍କୁ ଉତ୍ସାହିତ କରାହଉଛି, କିନ୍ତୁ ସେ ଲେଭେଲର ହୁଏନି ଯୋଉ ଲେଭେଲରେ ଗୋଟେ ପିଲା ନିଜକୁ ବାଛି ପାରିବ ମୁଁ ସୁନ୍ଦର ଗୋଟେ ଗାୟକ ହେଇପାରିବି, ସେଇଟା ଧ୍ୟାନ ଦେବ।
1: ଆଜି ବି ଏମିତି ଅନେକ ସ୍କୁଲ ଅଛି, ସ୍କୁଲରେ ଗୁଡାଏ ଭେକେନ୍ସି ରହିଛି, ଶିକ୍ଷକମାନଙ୍କ ଅଭାବ ଯୋଗୁଁ ପିଲାମାନଙ୍କୁ ସଠିକ ଉପଯୁକ୍ତ ପାଠ ସେମାନେ ପାଇପାରୁନାହାନ୍ତି, ସେମାନଙ୍କ ମନ ଭିତରର ଯୋଉ ଦ୍ୱନ୍ଦ୍ୱକୁ ସେମାନେ ଦୂର କରିପାରୁନାହାନ୍ତି, କାହିଁକିନା ଶିକ୍ଷକର ଅଭାବ। ବିଜ୍ଞାନ ବିଷୟରେ ଜଣେ ଶିକ୍ଷକ ଥିବେ, 3ଟା କ୍ଲାସରେ ପଢିବା ପାଇଁ ଜଣେ ଶିକ୍ଷକ କେମିତି, ତ ସେଠି ମ୍ୟାନେଜ କେମିତି, ଜଣେ ଶିକ୍ଷକ ଜାଣିଛି ବିଜ୍ଞାନ ବିଷୟରେ ବି ତାକୁ 8ମ କ୍ଲାସରେ ଛାଡ଼ିବ, ସେ ସାହିତ୍ୟ ବିଷୟରେ ବିଜ୍ଞାନ ଶିକ୍ଷକଟା ସାହିତ୍ୟ ଜାଣିଥିଲେ ଆଉ ସାହିତ୍ୟ କ୍ଲାସରେ ଛାଡ଼ିବ, ଆଡଜଷ୍ଟମେଣ୍ଟ କଲାବେଳୁ ସେ ପିଲାର ମାଇଣ୍ଡଟା ବି ସେ ଲିମିଟେଡ୍ ଭିତରେ ହିଁ ରହିଯାଉଛି।
2: ଆହୁରି ଅଧିକ ମାତ୍ରାରେ ଉଚ୍ଚ ଧରଣର ଶିକ୍ଷକ ମାନଙ୍କ ନିଯୁକ୍ତିର ଆବଶ୍ୟକତା ରହିଛି।
0: ଏବେ ରିସେଣ୍ଟଲି ଆପଣ ଜାଣିବେ ଯୋଉ ଏଲଡିଆର ଟିଚର ସିଲେକ୍ସନ ଚାଲିଥିଲା, ଯୋଉଥିରେ ହିନ୍ଦୀ ଟିଚର ଭେକେନ୍ସି ଥିଲା, ସେ ହିନ୍ଦୀ ଟିଚର ଭେକେନ୍ସିରେ କଣ ହେଇଛି ନା, ରିଜର୍ଭେସନ ଏମିତି କରୁଛି, ଗୋଟେ ମିନିମମ କ୍ୱାଲିଫାଇଙ୍ଗ ମାର୍କ ନାହିଁ, ସେଥିରେ ଜଣେ ସିଲେକ୍ଟ ହେଇଛି ଏସଟି ଫିମେଲ, କଟ୍ ଅଫ୍ ଯାଇଛି 1, ମାନେ ଆପଣ ବୁଝିପାରିବେ 1 ମାର୍କ ଜଣେ ଆଣିଛି ସେ ଟିଚର ହବ, ହିନ୍ଦୀ ଟିଚର ହବ ଗୋଟେ ସ୍କୁଲରେ, କିନ୍ତୁ ଜଣେ ୟୁଆର ପିଲା ଅନରିଜର୍ଭ ପିଲା ସେ ଯଦି ସେ ଜାଗାରେ 50 କିମ୍ବା 60 ମାର୍କ ଆଣୁଛି ସେ ସିଲେକ୍ସନ ହବନି। ଆପଣ କୁହନ୍ତୁ ଏଜୁକେସନ ସିଷ୍ଟମ ମାନେ ଟିଚର ସିଲେକ୍ସନ ଟାଇମରେ ଆମେ ଯଦି ରିଜର୍ଭେସନ ବେସିସରେ ଆମେ ପୋଷ୍ଟିଂ ଦେବା ତାହେଲେ କେତେ ଦୂର ଠିକ, ଜଣେ ହିନ୍ଦୀ ବିଷୟ କିଛି ଜାଣିନଥିବ ସେ ଆଖି ବୁଝି ଯଦି 100 ମାର୍କ ଆଟେଣ୍ଡ କରୁଛି ତାହେଲେ ସେ 1 ମାର୍କ ନିହାତି ଆଣିବ, ସେ ଟିଚର ହେଇଯିବ। ଆଉ ସେ ଯେ ଭଲସେ ପଢିଛି, ସେ ଏଜୁକେସନ ବିଏଡ୍ ହଉ କି ଅଲଗା କ୍ଷେତ୍ରରେ ଭଲସେ ପଢିଛି ହିନ୍ଦୀକୁ ଆଉ ହିନ୍ଦୀ ଆଟେଣ୍ଡ କରିଛି, ସେ ଯଦି 59 ମାର୍କ ଆଣିଛି, ସେଠି ଯେହେତୁ କଟ୍ ଅଫ୍ ଯାଇଛି, ସେ ପାଇପାରିବନି। ଆପଣ କୁହନ୍ତୁ ଏ ଭିତରେ ଜଣେ ଟିଚର ହବା ପାଇଁ କିଏ ବେଶୀ ଯୋଗ୍ୟ, 1 ମାର୍କ ଆଣିଥିବା ଏସଟି ଫିମେଲ ନା 59 ମାର୍କ ଆଣିଥିବା ଅନରିଜର୍ଭ ପିଲା, ଏଇ ଅସୁବିଧା ରହୁଛି ଆମର ଏଜୁକେସନ ସିଷ୍ଟମରେ।
2: ମୁଁ ଆଶା କରୁଛି ସରକାର ଯୋଉ ଆମର ଶୁଣୁଛନ୍ତି ସେଇ ପ୍ରତି ଧ୍ୟାନ ଦେବେ। ଯୁବପିଢ଼ି ମାନଙ୍କର ଯୋଉ ମେନ୍ ସମସ୍ୟା ରହିଲା ଯାହାକି ବେକାରୀ, ବେକାରୀ ସମସ୍ୟା ଆରମ୍ଭ ହେଉଛି ଶିକ୍ଷାରୁ, ଯାହାକି ଉଚ୍ଚମାନର ଶିକ୍ଷକଙ୍କର ଅଭାବ ଯୋଗୁଁ ହେଇଥାଏ। ତ ମୁଁ ଆଶା କରୁଛି ସରକାର ଏଇ କଥା ପ୍ରତି ଧ୍ୟାନ ଦେବେ ଏବଂ ଗ୍ରାଉଣ୍ଡ ଲେଭେଲରୁ ଯାଞ୍ଚ କରିବେ ଏବଂ ସେଇ ପ୍ରକାରେ ଶିକ୍ଷକ ମାନଙ୍କର ନିଯୁକ୍ତିର ବ୍ୟବସ୍ଥା କରିବେ। ତେବେ ଯେମିତି ରୋହିତ କହିଥିଲେ କି ସ୍କିଲ୍ସ ଅଭାବ ରହିଛି, ତ ସେଥିପ୍ରତି ଆପା କଣ କହିବାକୁ ଚାହେଁ?
3: ତା ପ୍ରତି ମୁଁ ନିଶ୍ଚୟ କହିବି, ଦକ୍ଷତାମୂଳକ ଓ ବୃତ୍ତିମୂଳକ ଶିକ୍ଷାର ଅଭାବ ଅଛି। ପ୍ରଥମେ ତ ଆମେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କର ଅଭାବ, ତା ମଧ୍ୟରୁ ଯେତିକି ଶିକ୍ଷା ଆସୁଛନ୍ତି ସେମାନେ ଉନ୍ନତର ମୂଳକର ଶିକ୍ଷା ପ୍ରାପ୍ତି କରିନାହାନ୍ତି, ଯେମିତି ଆମେ ଟ୍ରେନିଂ ନେଇ ଆସୁନାହାନ୍ତି, ନର୍ମାଲ କିଏ ତ ଆସିଲା ରିଜର୍ଭେସନରୁ, ନର୍ମାଲ ଯିଏ ଆସିଲେ ପାସ୍ ହେଇକି ଆସୁଛନ୍ତି, ସେଥିପାଇଁ ସେମାନେ ଉଚ୍ଚକୋଟୀର ଶିକ୍ଷା ଛାତ୍ରମାନଙ୍କୁ ପ୍ରଦାନ କରିପାରୁନାହାନ୍ତି, ସେଇଥିପାଇଁ ଆମର ବେରୋଜଗାରୀ ସମସ୍ୟା ତ ଉତ୍ତୀର୍ଣ୍ଣ ହେଉଛି ଆଉ ପିଲା ଠିକ୍ ଭାବରେ ପାଠ ପଢିପାରୁନି। ଆମେ ଯେତିକି କହିବା ଭଲ ଜବ୍ ମାନେ ସବୁ ପ୍ରାଇଭେଟରେ ଥାଉଛି, କିନ୍ତୁ ସରକାରୀ ଯେତିକି କରିଛି କିନ୍ତୁ ରିଜର୍ଭେସନଟା ଯୋଉଟା ରହୁଛି, ଯୋଉ ପିଲା 60-70 ମାର୍କ ଆଣିବି ଗୋଟେ ସରକାରୀ ଚାକିରି ପାଇପାରୁ ନାହିଁ, ସେ ପିଲା ରିଜର୍ଭେସନ 20-30 ମିନିମମ ଆଣିକି ପାଇପାରୁଛି, ସେ ସରକାରଙ୍କୁ ଏତିକି କହିବି, ତାପରେ ଟିକେ ଧ୍ୟାନ ଦେବେ।
2: ବିଲକୁଲ ଠିକ କଥା କହିଲେ ସରକାର।

0: ଏଥିପ୍ରତି ଧ୍ୟାନ ଦେବା ଉଚିତ। ତେବେ ବହୁତ ସାରା ସ୍କୁଲରେ ଆମେ ଦେଖୁଛୁ, ବର୍ତ୍ତମାନ ବିଭିନ୍ନ ଗଣମାଧ୍ୟମରେ ବି ଆମେ ଦେଖୁଛୁ କି କେତେ ଗୁଡିଏ ଶିକ୍ଷକ ଥାନ୍ତି, ସେମାନେ ଏଇ ପ୍ରକାର ପଢାନ୍ତି ଯେ ପିଲାମାନଙ୍କୁ ଖେଳ ଟାଇପ୍ର ଲାଗିଥାଏ। ବହୁତ ସାରା ଶିକ୍ଷକ ବି ଏମିତି ଅଛନ୍ତି ଯେଉଁମାନେ ସେତେ ସୁନ୍ଦର ଭାବେ ପିଲାମାନଙ୍କୁ ପଢାଇଥାନ୍ତି ଯେ ସେମାନଙ୍କୁ ଆଉ ପାଠ ଭଳି ଲାଗିନଥାଏ। ସେଇଭଳି ଶିକ୍ଷକମାନଙ୍କର ଆବଶ୍ୟକତା ରହିଛି। ତେବେ ଆପଣ ଏଇ ସମ୍ବନ୍ଧରେ କଣ କହିବାକୁ ଚାହିଁବେ ଯେ ବୃତ୍ତିଭିତ୍ତିକ ଶିକ୍ଷାର ଯେଉଁ ଅଭାବ ରହିଛି ସ୍କୁଲ ଗୁଡ଼ିକରେ ଆଟଲିଷ୍ଟ 10th ପର୍ଯ୍ୟନ୍ତ, ସେ ସମ୍ବନ୍ଧରେ ଆପଣ କଣ କହିବାକୁ ଚାହିଁବେ କି କଣ କଣ ପଦକ୍ଷେପ ନେବା ଉଚିତ ସେଇ ଦିଗରେ?
1: ପ୍ରଥମତଃ ଦେଖିବାକୁ ଗଲେ ସ୍କୁଲ ମାନଙ୍କର, ଗଭର୍ଣ୍ଣମେଣ୍ଟ ସ୍କୁଲ ହଉ, ପ୍ରାଇଭେଟ ସ୍କୁଲ ହଉ, ସ୍କୁଲ ମାନଙ୍କ ଭିତରେ ସ୍କିଲ ଡେଭଲପମେଣ୍ଟ ଉପରେ କାମ କରିବା ପାଇଁ ପଡିବ। ପିଲାମାନଙ୍କୁ ଯେମିତିକି ତାଙ୍କ ରୁଚି ଅନୁସାରେ ଶିକ୍ଷା ଦେବା ପାଇଁ ପଡିବ, ଯେମିତିକି ଏଲିମେଣ୍ଟାରି ଲେଭେଲରୁ ହିଁ ତାଙ୍କୁ କୋ କରିକୁଲାର ଆକ୍ଟିଭିଟିରେ ଇନଭଲ୍ଭ କରିବା ପାଇଁ ପଡିବ, ଯଦି ସେମାନେ ବାଛିପାରିବେ ସେମାନେ କୋଉ ଫିଲ୍ଡରେ ଆଗକୁ ଯାଇପାରିବେ। ତାପରେ ଆଗାମୀ ସମୟରେ ଯେତେବେଳେ ସେମାନେ ଆଗକୁ ଯିବେ, ଫ୍ୟୁଚର୍ରେ ହାୟର ଏଜୁକେସନ୍ ବିଷୟରେ ଭାବିବେ, ସେମାନେ ନିଜେ ବାଛିପାରିବେ ଯେ ମୁଁ କୋଉ ଫିଲ୍ଡରେ ହାୟର ଏଜୁକେସନ୍ କଲେ ମୁଁ ମୋର କ୍ୟାରିୟର ବିଲ୍ଡ କରିପାରିବି ଆଉ ଏ ବେକାରୀ ସମସ୍ୟାଟା ଦୂର ହେବ। ଆଉ ସରକାର ମଧ୍ୟ ଅନେକ ଗୁଡ଼ିଏ ପଦକ୍ଷେପ ନିଅନ୍ତି ଯେମିତିକି ବେକାରୀ ସମସ୍ୟା ଦୂର କରିବା ପାଇଁ, ଯାହାକି ଦେଖିବ ଯୋଜନା ବହୁତ ଗୁଡ଼ିଏ ଯୋଜନା ଅଛି ଯେଉଁଥିରେ ବେକାରୀ ସମସ୍ୟା ଦୂର ହେଇପାରିବ, ଯେମିତି ମେକ୍ ଇନ୍ ଇଣ୍ଡିଆ ହଉ, ନହେଲେ ସ୍କିଲ ଡେଭଲପମେଣ୍ଟ ଆମର PMKVY ବୋଲି ଏଗୁଡ଼ା ଯୋଜନା ଗୁଡା ଥିଲା ଯେଉଁଥିରେ ପିଲାମାନଙ୍କୁ ନୂଆ ନୂଆ ସ୍କିଲ ଗୁଡା ଶିଖାନ୍ତି। କିନ୍ତୁ ଅସୁବିଧା କଣ ହଉଛି, ଇଣ୍ଡିଆରେ ଯୋଜନା ବହୁତ ଗୁଡ଼ିଏ ଅଛି, ଜନ୍ମ ହେଲା ବେଳେ ମମତା ଯୋଜନାରୁ ଆରମ୍ଭ କରିକି ମଲା ପରେ ହରିଚନ୍ଦ୍ର ଯୋଜନା ପାଇଁ, ଜନ୍ମରୁ ମଲା ପର୍ଯ୍ୟନ୍ତ ତମେ ମରିଲା ପରେ ମଧ୍ୟ ତମ ପାଇଁ ଯୋଜନା ଅଛି ଭାରତରେ, ମନା ନାହିଁ ଯୋଜନା ଭାବନେ, କିନ୍ତୁ ଗ୍ରାଉଣ୍ଡ ଫିଲ୍ଡରେ କାର୍ଯ୍ୟକାରୀ ସେ ଲେଭେଲରେ ହଉନି। ବର୍ଷକୁ 100 ଯୋଜନା ବଦଳରେ 10 ଯୋଜନା ଆଣନ୍ତୁ, ସେ ଯୋଜନା ଦୀର୍ଘ ଦିନ ଧରିକି ଗ୍ରାଉଣ୍ଡ ଲେଭେଲରେ କେମିତି ଲାଭବାନ ହେବେ, ପିଲାମାନେ କେମିତି ପହଞ୍ଚିବ, ଇମ୍ପ୍ଲିମେଣ୍ଟେସନ ଉପରେ ଧ୍ୟାନ ଦେବା ଦରକାର।
0: ତାର ଅର୍ଥ ସରକାର କରୁଛନ୍ତି, ଜନସାଧାରଣଙ୍କର ଉନ୍ନତି ପାଇଁ ସେ ଯୋଜନା କରନ୍ତି, ବିଭିନ୍ନ ପଦକ୍ଷେପ ନିଅନ୍ତି, କିନ୍ତୁ ତାହା ତଳ ଲେଭେଲରେ ଯେତିକି ଅଫିସର ମାନେ ଅଛନ୍ତି ସେମାନେ କେମିତି କାମ କରୁଛନ୍ତି ସେଥିପ୍ରତି ବି ଧ୍ୟାନ ଦେବା ଆବଶ୍ୟକ। ଆଜ୍ଞା, ଆଉ ସେଥି ଦିଗରେ ଗୋଟିଏ ଡିପାର୍ଟମେଣ୍ଟ ବି ରଖିବା ଉଚିତ ଯିଏକି ସେ ପ୍ରତି ଧ୍ୟାନ ଦେଇପାରିବେ। ତେବେ ସରକାର ତ କିଛି କିଛି ପଦକ୍ଷେପ ନେଉଛନ୍ତି, ଯେତିକି ପାରୁଛନ୍ତି ସେ କରୁଛନ୍ତି। ତେବେ ଆମ ଛାତ୍ରଛାତ୍ରୀମାନେ ମଧ୍ୟ, ଯୁବପିଢ଼ି ମାନେ ମଧ୍ୟ କିଛି କିଛି କାରଣ ଯୋଗୁଁ ନିଜର ସମସ୍ୟା ଗୁଡିକ ଯୋଗୁଁ ସେମାନେ ନିଜର ଶିକ୍ଷା ଉପରେ ଧ୍ୟାନ ଦେଇପାରୁନାହାନ୍ତି, ଡିଷ୍ଟ୍ରାକ୍ଟ ବହୁତ ହେଉଛନ୍ତି, ତ ଆପଣଙ୍କ ମତରେ ସେ କାରଣ ଗୁଡିକ କଣ ହେଇପାରେ?
2: ଦେଖନ୍ତୁ, ଆପଣ ଯୋଉ କହିଲେ ଡିଷ୍ଟ୍ରାକ୍ଟ କଥା, ତ ମୁଁ କହିବି ଯୁବପିଢ଼ି ମାନଙ୍କର ଇଏ ବି ଗୋଟେ ସମସ୍ୟା ଯେ ସୋସିଆଲ ମିଡିଆ ବି ବହୁତ ପ୍ରଭାବ ପକାଉ ସେମାନଙ୍କ ଉପରେ। ଆଜିକା ସମୟରେ ଯୁବପିଢ଼ି ମାନେ ଟିକେ ମନୋରଞ୍ଜନ କରିବା ପାଇଁ ଯାଇ ଅଧିକାଂଶ ସମୟ ସୋସିଆଲ ମିଡିଆରେ ବିତେଇଥାନ୍ତି, ସେ ଗୋଟେ ନିଶା ଦ୍ରବ୍ୟ ଭଳି ଆଜିକା ସମୟରେ ହେଇଗଲା। ସେଥିରେ ଆପଣ ଲାଗିଥିବେ, ମନେକର ଆମେ ସୋସିଆଲ ମିଡିଆରେ କୌଣସି ଗୋଟେ ଭିଡିଓ ଦେଖିବା ପାଇଁ ଯାଇଥିବା, ସେ ଭିଡିଓ ଦେଖୁଥିବ ଆମ ହାତ ଅଟୋମେଟିକ ସ୍କ୍ରୋଲ ହେଇଯାଏ ଆଉ ଗୋଟେ ଭିଡିଓ, ସେ ଭିଡିଓ ଦେଖିବା ପାଇଁ ଆଉ ଗୋଟେ, ଏମିତି ଆମେ 5 ପାଇଁ ସୋସିଆଲ ମିଡିଆ ପାଇଁ ଆସିଥିବା କିଛି ଗୋଟେ କାମରେ, ନହେଲେ ତ କିଛି ଗୋଟେ ଦେଖିବା ପାଇଁ, ତ ସେ କେତେବେଳେ 5 ରୁ 50 ହେଇଯାଏ ଆମେ ଯାଇପାରୁନା, ତାପରେ ମନେ ଜାଣନ୍ତୁ କେତେ ନିଶା। ତ ସେ ପିଲା ସେତିକି ସମୟରେ ଅଲଗା କିଛି ପାଠ ପଢିବା ପାଇଁ କିମ୍ବା ଅଲଗା କାମ ପାଇଁ ରଖିଥିବ, କିନ୍ତୁ ତାର ଏଥିରେ ୱେଷ୍ଟ ହେଇଗଲା, ସେ କାମରେ ବିଳମ୍ବ ହେଲା, ଏଭଳି ସିଏ ଗୋଟେ ପ୍ରକାର ନିଜକୁ ଗୋଟେ ସମସ୍ୟା ଆଡକୁ ଠେଲି ଦଉଛି, ଯାହା ତାର ଯୋଉ ଆଗକୁ ବଢିବାର ସମସ୍ୟା ହଉଛି।
0: ଯେମିତି ଆପଣ କହିଲେ କି ୟୁଥ ମାନେ ବିଭିନ୍ନ ସୋସିଆଲ ମିଡିଆ ବଗେରାରେ ବ୍ୟସ୍ତ ହେଇ ରହିଯାଉଛନ୍ତି ଏବଂ ସେମାନେ ପାଠ ପ୍ରତି ଧ୍ୟାନ ବି ଦେଇପାରୁନାହାନ୍ତି, ତ ସେମାନେ କଣ କରିବା ଉଚିତ ଯଦ୍ୱାରା ସେମାନେ ପ୍ରପର ପାଠ ଉପରେ ଧ୍ୟାନ ଦେବେ? କାହିଁକି ନା ଆମର ଅଧିକାଂଶ ପାଠ ବର୍ତ୍ତମାନ ଆମେ ଅନଲାଇନରୁ ହିଁ ପଢାଉ, ତ ମୋବାଇଲ ଧରିବେ ସେଇଟା ନିହାତି। ତେବେ କଣ କଲେ ଏମିତି ସିଏ ମୋବାଇଲ ତ ଧରିବେ କିନ୍ତୁ ତା ସହ ପାଠ ପ୍ରତି ମଧ୍ୟ ଠିକ ଭାବରେ ଧ୍ୟାନ ଦେଇପାରେ, ନିଜ ଟାଇମ ମ୍ୟାନେଜମେଣ୍ଟ କରିପାରିବେ?
2: ସୋସିଆଲ ମିଡିଆ ହଉଛି ଏମିତି ଗୋଟେ ଜିନିଷ, ସୋସିଆଲ ମିଡିଆର ପ୍ରଭାବଟା ହଉଛି ମୁଦ୍ରାର ଦୁଇ ପାର୍ଶ୍ୱ ଭଳି, ତାର ଭଲ ଅଛି ଖରାପ ବି ଅଛି, ତ ଆମେ ଖରାପଟାକୁ ଛାଡ଼ି ଭଲଟାକୁ ଗ୍ରହଣ କରିବା। ତ ଖରାପଟାକୁ କେମିତି ଛାଡ଼ିବା ଆମେ, ନା ଆମକୁ ମନୋରଞ୍ଜନ ବି କରିବାର ଅଛି କିନ୍ତୁ ଗୋଟେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କରିବାର ଅଛି, ତା ସହିତ ଆମ ଏମିତି ଗୋଟେ ଟାଇମ ପିରିୟଡ ସେଟଲ ଗୋଟେ କରିବାର ଅଛି ଯେମିତିକି ଆମ ପାଠପଢା ଉପରେ କିଛି ବି ଏଫେକ୍ଟ ପଡିବ ନାହିଁ। ତ ଏଥିପ୍ରତି ଯୁବପିଢ଼ି ମାନେ ଅଧିକ ଗୁରୁତ୍ୱ ଦେବା ଦରକାର, ଆଉ ପ୍ରତ୍ୟେକ କାର୍ଯ୍ୟ ପାଇଁ ଗୋଟେ ଗୋଟେ ନିର୍ଦ୍ଦିଷ୍ଟ ସମୟ ସୀମା ବାହାର କରିବା ଉଚିତ। ବର୍ତ୍ତମାନ ସମୟରେ ବହୁତ ଗୁଡ଼ାଏ ଅତ୍ୟାଧୁନିକ ଜ୍ଞାନ କୌଶଳ ବାହାରିଲାଣି, ସେହିଭଳି ଗୋଟେ ଜ୍ଞାନ କୌଶଳ ହଉଛି କଣ, ବିଭିନ୍ନ ଯୋଉ ସୋସିଆଲ ମିଡିଆ ଆପ୍ ଗୁଡାକ ଅଛି ସେଥିରେ ଗୋଟେ ରିମାଇଣ୍ଡର ରହୁଛି, ଯାହାଦ୍ୱାରା କଣ ନା ଏଇ ପର୍ଟିକୁଲାର ଆପ୍କୁ ଏତିକି ସମୟ ମୁଁ ଚଲେଇବି, ସେ ପର୍ଟିକୁଲାର ଆପ୍କୁ ସେତିକି ସମୟରେ ଚଲେଇବି, ସେ ପର୍ଟିକୁଲାର ଆପ୍ ସେତିକି ସମୟରେ ଚଲେଇବି, ତ ସେତିକି ସମୟ ହେଲେ ଅଟୋମେଟିକ ସିଏ ଆପଣଙ୍କୁ ଗୋଟେ ଆଲାର୍ମ ଭଳି ଗୋଟେ ମେସେଜଟେ ଆସିବ, ନା ତ ଅଟୋମେଟିକ ସିଏ ବନ୍ଦ ହେଇଯିବ, ତ ସେଭଳି ଗୋଟେ ସେଟଅପ୍ କରିବା ବୋଲେ ଆହୁରି ବଢିଆ ହେଇପାରିବ। ଯେଉଁମାନେ ଅଧିକା ସୋସିଆଲ ମିଡିଆ ଉପରେ ଆସକ୍ତି ହେଇଯାଉଛନ୍ତି, ନିଜକୁ ନିଜ ଆୟତରେ ରଖିପାରୁନାହାନ୍ତି, ତ ସେମାନେ ଏ ଜିନିଷକୁ ଆପଣେଇଲେ
0: ବହୁତ ବଢିଆ କଥା କହିଲେ। ମୁଁ ଆଶା କରୁଛି ଆମର ଯୁବବନ୍ଧୁମାନେ ଯେଉଁମାନେ କି ମୋବାଇଲ ଆଡିକ୍ସନ୍ ହେଇଯାଏ, ସୋସିଆଲ ମିଡିଆ ଆଡିକ୍ସନ୍ ହେଇଯାଏ, ସେମାନେ ମଧ୍ୟ

0: କଥା ପ୍ରତି ଧ୍ୟାନ ଦେବେ, ଆଉ ଏ କଥା ଗୁଡିକୁ ମାନି ଚଳିବେ, ଆଉ ସେଇ ପ୍ରକାର ନିଜର ଦିନଚର୍ଯ୍ୟାକୁ ରଖିବା ପାଇଁ ଚେଷ୍ଟା କରିବେ। କାରଣ ଆମେ ଭାବୁଥାଉଛୁ ଯେ 2 ମିନିଟ୍ ପାଇଁ କଣ ଗୋଟେ ମେସେଜ ଚେକ୍ କରିଦେଇ ତାପରେ ଆପ୍ ବନ୍ଦ କରିଦେବୁ, କିନ୍ତୁ ସେ ଆପ୍ ଗୁଡିକର ଆଲଗୋରିଦମ୍ ହିଁ ସେଇ ପ୍ରକାର ଯେ ସେ ଆମକୁ ଅଟକେଇକି ରଖିବ ତା ପାଖରେ, କେତେବେଳେ 2 ମିନିଟ୍ କୁ 10 ମିନିଟ୍ କରିଦେବ ସେ ଜଣା ପଡ଼େନି। ତ ଏଥିପ୍ରତି ସେମାନେ ଧ୍ୟାନ ଦେବେ ଆଉ ମାନି ଚଳିବେ, ସେଇ ପ୍ରକାର ନିଜର ସିଷ୍ଟମ କରିବେ। ତେବେ ଯେହେତୁ ଏତେ ପ୍ରକାର ଆମେ ଏବେ କଥା ହେଲେ, ଏତେ ପ୍ରକାର ଡିସ୍କସନ କଲେ, କଣ କଣ ସମସ୍ୟା ଅଛି ଯୁବବନ୍ଧୁ ମାନଙ୍କର ଆଉ ତାର ସମାଧାନ କଣ ଆମେ କଥା ହେଲେ, ତେବେ ଓଭରଅଲ କଣ କରିବା ଉଚିତ, ଶିକ୍ଷକ ମାନେ ହୁଅନ୍ତୁ କିମ୍ବା ସରକାର ହୁଅନ୍ତୁ କିମ୍ବା ଛାତ୍ରଛାତ୍ରୀ ହୁଅନ୍ତୁ, କଣ କରିଲେ ସବୁ ସମସ୍ୟା ସବୁ କାର୍ଯ୍ୟ ଗୁଡିକ ସୁଚାରୁ ଭାବରେ ପରିଚାଳିତ ହୋଇପାରିବ, ଆପଣ ସେ ବିଷୟରେ କଣ କହିବାକୁ ଚାହିଁବେ?
1: ପ୍ରଥମେ ଏହାର ସମାଧାନ ହେଲେ ଆମର ଯଦି ସ୍କୁଲ ଗ୍ରାଉଣ୍ଡ ଲେବୁଲ ଶିକ୍ଷକ ଅଛନ୍ତି, ସବୁ ଟ୍ରେନିଂ ପ୍ରପର ୟୁଟିଲାଇଜ ରେ ଆସିବା ଦରକାର। କାରଣ ଶିକ୍ଷକ ହିଁ ସବୁ ଶିଶୁମାନଙ୍କର ଭବିଷ୍ୟତ ଗଢିପାରିବେ, ଓ ପରିବାର ସକ୍ରିୟ ଭୂମିକାରେ ପିତାମାତା ପିଲାମାନଙ୍କର ହିଡେନ୍ ଟ୍ୟାଲେଣ୍ଟ କୁ ସବୁବେଳେ ପାର୍ଟିକୁଲାରଲି ଆକ୍ଷେପ ନ ଦେଇ ସେମାନଙ୍କୁ ସହଯୋଗ କରିବା କଥା କି ପିଲାମାନଙ୍କର ଯେତିକି କୌଶଳ ବିଦ୍ୟା ତାଙ୍କର ରୁଚି ତା ପ୍ରତି ଧ୍ୟାନ ଦେବା ଉଚିତ, ଆଉ ସେବା ଓ ସହାନୁଭୂତି କାର୍ଯ୍ୟ ଗୁଡିକ ଯେମିତି ସ୍ୱଚ୍ଛ ସେବା ଆଉ ସମାଜ ସେବା ପ୍ରତି ପ୍ରତ୍ୟେକ ଯୁବମାନଙ୍କର ସଚେତନତା ରଖିବା ଉଚିତ, ଆଉ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଦେବା ଉଚିତ। କାରଣ ପିଲାମାନେ ସଂସ୍କୃତିର ମୂଲ୍ୟବୋଧ ସଂରକ୍ଷଣ କରିପାରିବେ। ସେହିଭଳି ନୈତିକ ଶିକ୍ଷା ବା ଯୋଉ ବିଦ୍ୟାଳୟ ଗ୍ରାଉଣ୍ଡରୁ ଆମକୁ ଶିକ୍ଷା ଉଚିତ ତାଲିମପ୍ରାପ୍ତ ଶିକ୍ଷା ଦରକାର, ପିତାମାତାଙ୍କର ଆଦର୍ଶ ଆଉ ସେବା ଓ ସ୍ୱେଚ୍ଛାସେବାରେ ଯୁବମାନଙ୍କର ସବୁବେଳେ ତାଙ୍କର ଆଗ୍ରହତା ଆଉ ସଂସ୍କୃତିର ମୂଲ୍ୟବୋଧ ରଖିଲେ ଆମ ଯୁବପିଢ଼ିଙ୍କ ସମସ୍ୟା ଦୂର ହେବ ବୋଲି ମୁଁ ଆଶା କରୁଛି।
0: ବିଲକୁଲ, ବହୁତ ବଢିଆ କଥା କହିଲେ, ବହୁତ ଭଲ ଲାଗିଲା ଆପଣମାନଙ୍କ ସହିତ କଥା ହେଇକି, ନୂଆ ନୂଆ କଥା ଆମେ ଡିସ୍କସ କଲେ, ଯୋଉ ବିଷୟ ଗୁଡିକ ସମ୍ବନ୍ଧରେ ଯୁବପିଢ଼ି ଆଜିର ସମୟରେ ଆଲୋଚନା କରିବା କଥା ସେଇ ସମ୍ବନ୍ଧରେ ଆମେ ଆଲୋଚନା କରିବା ପାଇଁ ଚେଷ୍ଟା କରୁଛୁ, ଚର୍ଚ୍ଚା କରିବା ପାଇଁ ଚେଷ୍ଟା କରିଛୁ। କିନ୍ତୁ ଯେହେତୁ ଏଇ ଟପିକ ବହୁତ ବଡ ଆଉ ଏ ସମ୍ବନ୍ଧରେ କଥା ହେଲେ ଆମର 3-4 ଅଧ୍ୟାୟ ଏମିତି ଚାଲିଯିବ, ତେଣୁ ଆଜି ଯେହେତୁ ସମୟ ହେଇଯାଇଛି ଆପଣଙ୍କ ସହିତ ଚର୍ଚ୍ଚାକୁ ଏଠି ରଖିବା ପାଇଁ ଚାହିଁବି। ତେବେ ଆପଣମାନେ ନିଜର ବିଜି ସମୟ ମଧ୍ୟରୁ ଏତିକି ସମୟ ବାହାର କଲେ, ଏତିକି ଚର୍ଚ୍ଚା କଲେ ଆମ ସହ, ନିଜର ସମସ୍ୟା ଗୁଡିକୁ ଆମ ଶ୍ରୋତା ବନ୍ଧୁମାନଙ୍କ ସାମ୍ନାରେ ରଖିଲେ, ସେଥିପାଇଁ ଆପଣମାନଙ୍କୁ ଯୁବବାଣୀ କାର୍ଯ୍ୟକ୍ରମ ତରଫରୁ, ଆକାଶବାଣୀ ବ୍ରହ୍ମପୁର ତରଫରୁ ଅଶେଷ ଅଶେଷ ଧନ୍ୟବାଦ।
2: ଆପଣଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଯୁବବାଣୀର ଏହି ପ୍ରୋଗ୍ରାମ ମୋତେ କିଛି କହିବା ପାଇଁ ଆଜି ସୁଯୋଗ ଦେଲେ। ଆଶା କରୁଛି ଯୁବବାଣୀର ପ୍ରୋଗ୍ରାମ ଆଗକୁ ମଧ୍ୟ ଏଠି ଚାଲୁ, ଆଉ ଆମେ ମଧ୍ୟ କିଛି ସୁଯୋଗ ପାଇବୁ ଆମର ମନର କଥା ଏଠି ପ୍ରକାଶ କରିବା ପାଇଁ।
3: ଧନ୍ୟବାଦ ଆମକୁ ଆପଣଙ୍କର ଏହି କାର୍ଯ୍ୟକ୍ରମର ଗୋଟେ ଅଂଶ କରିଥିବାରୁ, ଏବଂ ଏତେ ସୁନ୍ଦର ସୁଯୋଗ ଦେଲେ ଆମ ମନର ଭାବକୁ ଆକାଶବାଣୀର ଯୋଉ ଶ୍ରୋତା ରହିଛନ୍ତି ସେମାନଙ୍କ ଆଗରେ ପ୍ରକାଶ କଲୁ, ବହୁତ ଖୁସି ଲାଗିଲା, ଧନ୍ୟବାଦ।
1: ପ୍ରଥମତଃ ମୁଁ ଜୟ ମ୍ୟାଡ଼ାମଙ୍କୁ ଧନ୍ୟବାଦ ଦେବି, ତାଙ୍କ ବିନା ମୁଁ ଏହି ପ୍ରୋଗ୍ରାମକୁ ଆସିପାରିନଥାନ୍ତି, ଓ ଆକାଶବାଣୀ ଓ ଯୁବବାଣୀକୁ ବହୁତ ଧନ୍ୟବାଦ ମୋତେ ପ୍ରଥମ ଥର ପାଇଁ ଏଇ ମାଇକ୍ ଆଗରେ କିଛି କହିବାର ସୁଯୋଗ ଦେଇଥିବାରୁ, ଧନ୍ୟବାଦ।

ବନ୍ଧୁ, ଯୁବବର୍ଗ ପାଇଁ କ'ଣ କ'ଣ ଅସୁବିଧା ଅନୁଭବ ହେଉଛି, ସେମାନଙ୍କର କ'ଣ କ'ଣ ସମସ୍ୟା ଅଛି, ଏହି ସମ୍ବନ୍ଧରେ ଆଲୋଚନା କରିବାକୁ ହେଲେ ଆମର ତ 3-4 ଏପିସୋଡ୍ ଏମିତି ହିଁ ସରିଯିବ। ତେଣୁ ଯେହେତୁ ଆମର ସମୟ ହେଇଯାଇଛି, ଆମ ବନ୍ଧୁମାନଙ୍କ ସହ ଚର୍ଚ୍ଚାକୁ ଏଇଠି ରଖିବା ପାଇଁ ଚାହିଁବି। ତେବେ ଯିବା ଆଗରୁ ଆମ କାର୍ଯ୍ୟକ୍ରମ ଆପଣମାନଙ୍କୁ ଯଦି ବହୁତ ବଢ଼ିଆ ଲାଗୁଛି, ଆମକୁ ଚିଠି ଲେଖି ଜଣାଇବାକୁ ବିଲକୁଲ ମଧ୍ୟ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବା ପାଇଁ ଆମ ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବ୍ରହ୍ମପୁର। ଆମ ପିନ୍କୋଡ଼ ହେଲା 7600001। ଆପଣ ଚାହିଁଲେ ଆମକୁ ଇମେଲ ମାଧ୍ୟମରେ ମଧ୍ୟ ନିଜ ମତାମତ ଜଣାଇ ପାରିବେ। ଆମକୁ ଇମେଲ କରିବା ପାଇଁ ଆମ ଇମେଲ ଆଡ୍ରେସ୍ଟି ହେଲା aarbrahmpur@gmail.com। ତାହେଲେ ବନ୍ଧୁ, ଆପଣଙ୍କ ଚିଠି ଅପେକ୍ଷାରେ ମୁଁ ଆପଣଙ୍କ ରେଡ଼ି ସାଥୀ ଜ୍ୟୋତି ରହୁଛି। ନମସ୍କାର, ଜୟ ଜଗନ୍ନାଥ।

0: ଆହାର ଆମ ଦେଶ କିପରି ବିକାଶଶୀଳ ହେବ, ସମୃଦ୍ଧ ହେବ, ସେ ଦିଗରେ ଯୁବବର୍ଗଙ୍କ ରହିଛି ଗୁରୁ ଦାୟିତ୍ୱ। ତେଣୁ ଶାନ୍ତି ଏବଂ ଅହିଂସା ପଥରେ ଚାଲିବା ବର୍ତ୍ତମାନର ଆହ୍ୱାନ, ଏହା ଯୁବବର୍ଗଙ୍କ ଆଦର୍ଶ ହେବା ଉଚିତ। ଏହି ଅବସରରେ ଆଜି ରହିଛି ଆଲୋଚନା, ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ, ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖିକା ଡକ୍ଟର ସ୍ନେହତା ପଣ୍ଡା।
1: ଅହିଂସା ମାନବତାର ସର୍ବୋତ୍କୃଷ୍ଟ ଗୁଣ, ଏହା ଶାନ୍ତିର ପ୍ରତୀକ। ଯୁବ ସମାଜ ଦେଶର ଅହିଂସାର ପଥ ଅନୁସରଣ କଲେ ସମାଜର ସମ୍ମିଳନ, ଭାଇଚାରା, ଶାନ୍ତି ଅବ୍ୟାହତ ରହିବ। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ହିଂସା ଓ ଅସହିଷ୍ଣୁତା ବୃଦ୍ଧି ପାଇଥିବା ବେଳେ ଯୁବପିଢ଼ିଙ୍କୁ ଧୈର୍ଯ୍ୟ, ସଂଯମ, ସତ୍ୟପଥର ଅନୁଗାମୀ ହେବା ଆବଶ୍ୟକ। କିନ୍ତୁ ସେମାନେ ହେଇପାରୁନାହାନ୍ତି, କାରଣ ସେମାନଙ୍କ ପାଇଁ ବର୍ତ୍ତମାନ ଅବସ୍ଥା ବଦଳି ଯାଇଛି। ଯଦିଓ ଭାରତୀୟ ଦର୍ଶନରେ ଅହିଂସାକୁ ଏକ ବିଶେଷ ସ୍ଥାନ ଦିଆଯାଇଛି ଏବଂ ମହାମନୀଷୀମାନେ ବିଶେଷ କରି ମହାତ୍ମା ଗାନ୍ଧୀ ଅହିଂସାକୁ ଜୀବନର ମୂଳମନ୍ତ୍ର କରି ବିଶ୍ୱକୁ ଶାନ୍ତିର ବାର୍ତ୍ତା ପ୍ରଦାନ କରିଥିଲେ। ତାଙ୍କ ଆଦର୍ଶ ଯୁବପିଢ଼ି ପାଇଁ ପ୍ରେରଣାଦାୟକ, କିନ୍ତୁ ଅନେକ ଅହିଂସାକୁ ଦୁର୍ବଳତା ମାନୁଛନ୍ତି। ତଥାପି

ଷ୍ଟାର୍ଟଅପ୍ ଇଣ୍ଡିଆ ଦ୍ୱାରା ଯୁବ ଉଦ୍ୟୋଗୀ ମାନଙ୍କୁ ଋଣ ପ୍ରଶିକ୍ଷଣ ସହାୟତା ଦିଆଯାଉଛି, ସ୍ୱୟଂ ରୋଜଗାର ପାଇଁ ମୁଦ୍ରା ଯୋଜନା ଭଳି ଋଣ ସୁବିଧା ଯୋଗାଇ ଦିଆଯାଉଛି, ଡିଜିଟାଲ ଭାରତ ଅଭିଯାନ ମାଧ୍ୟମରେ ଆଇଡି ଓ ଅନ୍ଲାଇନ୍ କାର୍ଡ କ୍ଷେତ୍ରରେ ନୂତନ ସୁଯୋଗ ବୃଦ୍ଧି ପାଇଛି, କୃଷି ହସ୍ତଶିଳ୍ପ ସୂକ୍ଷ୍ମ ଶିଳ୍ପକୁ ପ୍ରୋତ୍ସାହନ ଦେଇ ଗ୍ରାମାଞ୍ଚଳରୁ ମଧ୍ୟ ଅନେକ ଲୋକ ରୋଜଗାର କରିବା ପାଇଁ ସକ୍ଷମ ହୋଇପାରିଛନ୍ତି। ତେବେ ପରିସଂଖ୍ୟାନ ଅନୁଯାୟୀ ଏସବୁ ଯୋଜନାରେ କେତେ ପ୍ରତିଶତ ଯୁବକ ଯୁବତୀ ସଫଳ ହୋଇଛନ୍ତି ସେଥିରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି, ଭିନ୍ନ ତଥ୍ୟ ବି ମିଳୁଛି। ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ବର୍ଷକୁ 1,60,00,000 ଲୋକ ପ୍ରଶିକ୍ଷିତ ମିଳିଛି ଗୋଟାଏ ପରିସଂଖ୍ୟାନ ମାଧ୍ୟମରୁ, କିନ୍ତୁ ଚାକିରି ପାଇଥିବା ଯୁବକଙ୍କ ମଧ୍ୟରୁ 15-43% ମଧ୍ୟ ସୀମିତ ରହିଥିବା କୁହାଯାଉଛି। କିନ୍ତୁ ଇଣ୍ଡିଆ ସ୍କିଲ୍ସ ରିପୋର୍ଟ ଅନୁସାରେ 56.35% ନିଯୁକ୍ତି ହାର ବଢିଥିବା କୁହାଯାଉଛି। ମ୍ୟାନୁଫ୍ୟାକ୍ଚରିଂ ସେକ୍ଟରକୁ ଆସୁଥିବା FDI ମଧ୍ୟ 2025 ଆର୍ଥିକ ବର୍ଷରେ ପ୍ରାୟ 18% ବୃଦ୍ଧି ପାଇଥିଲା। ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପ୍ରାୟ 13,00,000 ଅଧିକ ଚାକିରି ସୃଷ୍ଟି ହୋଇଥିଲା। ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ଏପର୍ଯ୍ୟନ୍ତ କିନ୍ତୁ GDPର 25% ଲକ୍ଷ୍ୟ ହାସଲ ହୋଇପାରି ନାହିଁ, ତେବେ ଏହା ଆଂଶିକ ଭାବେ ସଫଳ ହୋଇଛି। ଗ୍ରାମ୍ୟ ରୋଜଗାର କ୍ଷେତ୍ରରେ 2024-25 ବର୍ଷରେ ପ୍ରାୟ 5.88 କୋଟି ପରିବାର ଲାଭବାନ ହୋଇଥିଲେ, ଏଥିରେ ମହିଳାଙ୍କ ସଂଖ୍ୟା ପ୍ରାୟ 58% ବଢିଥିଲା। ଏହାଦ୍ୱାରା 2014-2025 ମଧ୍ୟରେ ପ୍ରାୟ 8 କୋଟିରୁ ଅଧିକ ଗ୍ରାମ୍ୟ ସମ୍ପତ୍ତି ସୃଷ୍ଟି ହୋଇଛି। 2016-2024 ପର୍ଯ୍ୟନ୍ତ 23,00,000 ଅଧିକ ଷ୍ଟାର୍ଟଅପ୍ ସ୍ୱୀକୃତି ପାଇଛି, ଚାକିରି ସୃଷ୍ଟି ହାର ପ୍ରାୟ 36% ବଢିଛି। ଷ୍ଟାର୍ଟଅପ୍ ପାଇଁ 2025 ପର୍ଯ୍ୟନ୍ତ ପ୍ରାୟ 52 କୋଟିରୁ ଅଧିକ ଋଣ ମଞ୍ଜୁର ହୋଇଥିଲା। ଅନେକ ଯୁବକ ଯୁବତୀ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଛୋଟ ଦୋକାନ, ସେବା କାର୍ଯ୍ୟ, ହସ୍ତଶିଳ୍ପ ଇତ୍ୟାଦି ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି, କିନ୍ତୁ ସମସ୍ତ ଋଣଗ୍ରାହୀ ସଫଳ ହୋଇନାହାନ୍ତି। ବଡ ଉଦ୍ୟୋଗ ତୁଳନାରେ ଛୋଟ ଉଦ୍ୟୋଗ ବିକାଶ ମଧ୍ୟ ବିଶେଷ ହୋଇପାରି ନାହିଁ, ଆଉ କେତେକ ଋଣ ନେଇକରି ସେ ଋଣ ପରିଶୋଧ କରିବା ପାଇଁ ମଧ୍ୟ ସଫଳ ହୋଇନାହାନ୍ତି। ଆମ ଦେଶର ଜନସଂଖ୍ୟା ଏବଂ ଯୁବ ସଂଖ୍ୟା ତୁଳନାରେ ଏଇ ଯେତେ ସବୁ ଯୋଜନା ହେଇଛି ସେସବୁ ଯୋଜନା ପ୍ରାୟ ସୀମିତ ଲୋକଙ୍କୁ ଏହା ପ୍ରଭାବିତ କରୁଛି, ଆଉ ସୀମିତ ଲୋକ ଏହାର ସୁଯୋଗ ନେଉଛନ୍ତି। ଏସବୁ ସାଧାରଣତଃ କୌଣସି ଚାକିରି କଲେ ଯେମିତି ଗୋଟେ ନିରାପତ୍ତା ରହିଥାଏ, ନିରାପତ୍ତା ତ ନାହିଁ ଏସବୁ କ୍ଷେତ୍ରରେ, ତେଣୁ ସେମାନଙ୍କ ମନରେ ଗୋଟେ ନୈରାଶ୍ୟ ମନୋଭାବ ସୃଷ୍ଟି ହେଉଛି। ତାପରେ ସୋସିଆଲ ମିଡିଆର ମଧ୍ୟ ହିଂସାତ୍ମକ ବିଷୟ ସେମାନଙ୍କ ଉପରେ ପ୍ରଭାବ ପକାଉଛି, ପରିବାରରେ ମଧ୍ୟ ଅହିଂସା ଓ ନୈତିକ ଶିକ୍ଷାର ଅଭାବ ରହିଛି, ସେମାନଙ୍କ ଉପରେ କୁସଙ୍ଗତି ମଧ୍ୟ ଅପରାଧ ପ୍ରବଣ ମାନସିକତା ବୃଦ୍ଧି କରିଛି, ଅସହିଷ୍ଣୁତାରୁ ତୁରନ୍ତ ସଫଳତା ପାଇବାର ଚାପ ମଧ୍ୟ ହିଂସା ପ୍ରବୃତ୍ତି ବଢାଉଛି। ତେଣୁ ଅହିଂସାକୁ ଯଦି ସେମାନେ ପାଥେୟ କରିବେ ତାହେଲେ ପ୍ରଥମ କଥା ହେଲା ଆମର ଏଇ ଯୋଉ ବର୍ଦ୍ଧିତ ଯୁବପିଢି ଯାହାକୁ କୁହାଯାଉଛି ଆମର ଗୋଟେ ଡେମୋଗ୍ରାଫିକ ଆସେଟ୍, ସେ ଆସେଟ୍କୁ ଆମେ ଯଦି ସମ୍ପୂର୍ଣ୍ଣ ଭାବରେ ଭଲ ଭାବେ ୟୁଟିଲାଇଜ୍ କରିବା ତାହେଲେ ଆମର ବୋଧ ହୁଏ ଏଇ ଯୋଉ ଆମ ପଡ଼ୋଶୀ ରାଜ୍ୟ ମାନଙ୍କର ଯୋଉ ଜେନ୍ ଜି ସମସ୍ୟା ଉପୁଜିଛି ସେଇଟା ବୋଧ ହୁଏ ଆମର ଏଇଠି ହେବ ନାହିଁ। ନଚେତ କୌଣସି ଏକ ଦୁର୍ବଳ ସମୟର ସୁଯୋଗ ନେଇକିରି ସରକାରଙ୍କର କିଛି ଯୋଉ ସବୁ ଯୋଜନାର ବିଶେଷ ସଫଳ ହେଇନାହିଁ ସେସବୁ ଯୋଜନାକୁ ଆକ୍ଷେପ କରି ହୁଏତ କିଛି ପ୍ରତିହିଂସା ହେଇପାରେ। ତେଣୁକରି ଯେତେ ଦୂର ସମ୍ଭବ ବର୍ତ୍ତମାନ ଆମର ଯାହା ଯୁଗ ଉପଯୋଗୀ ଚାହିଦା ତାକୁ ଆଖି ଆଗରେ ରଖିକିରି ଆମର ପ୍ରଗତି ପରିଚାଳିତ କରିବାକୁ ପଡିବ, ଯୁବପିଢ଼ିଙ୍କୁ ତା ଭିତରେ ସମ୍ପୃକ୍ତ କରିବାକୁ ପଡିବ। ସେଥିପାଇଁ ପରିବର୍ତ୍ତନ ଶିକ୍ଷା ପରିବର୍ତ୍ତନ କରାଯିବା ଦରକାର, ଶିକ୍ଷା ସହିତ ରୋଜଗାରକୁ ଜଡିତ କରାଯିବା ଦରକାର। ସେଟା ତ ବହୁତ ଆଗରୁ କୁହାଯାଇଥିଲା କିନ୍ତୁ ସଫଳ ହେଇପାରୁନାହିଁ, ସେ ପାରମ୍ପରିକ ଶିକ୍ଷା ଦ୍ୱାରା ବିଶେଷ କିଛି ଲାଭ ହବ ନାହିଁ। ବର୍ତ୍ତମାନ ଉଦ୍ଭାବନର ଯୁଗ, ଇନୋଭେସନର ଯୁଗ, ଡିଜିଟାଲର ଯୁଗ, ଆଉ ଆଗକୁ ମାଡି ଆସୁଛି ଆମର AI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଗୋଟେ ସ୍ରୋତ ଆମକୁ ଆସିକିରି ଏବେ ଧକ୍କାରବାରେ ଲାଗିଛି। ଯଦି ଆମର ଯୁବପିଢି ଏଥିପାଇଁ ପ୍ରସ୍ତୁତ ନ ହେବେ ତାହେଲେ ଏ ପ୍ରକାର ଯୋଉ ଆଶୁ ପରିବର୍ତ୍ତନ ହଉଛି ସେ ଆଶୁ ପରିବର୍ତ୍ତନ ପାଇଁ ସେମାନେ ଠିକ୍ ଭାବେ ପଦକ୍ଷେପ ସେମାନେ ନେଇପାରିବେ ନାହିଁ। ତେଣୁ AI ଆମ ପାଇଁ ଗୋଟେ କୃତ୍ରିମ ବୁଦ୍ଧିମତା ଆମ ପାଇଁ ଗୋଟେ ବଡ ସମସ୍ୟା। ଆମେ ଟେକ୍ନୋଲୋଜିକାଲି ପ୍ରାଦ୍ୟିକ କ୍ଷେତ୍ରରେ ବିଦେଶୀ ତୁଳନାରେ ଏତେଟା ଆଡଭାନ୍ସ ନୁହଁ, ଆଉ ଆମ ପାଖରେ ବି ଏତେ ପ୍ରକାର ଟେକ୍ନୋଲୋଜି ନାହିଁ। ଟେକ୍ନୋଲୋଜି ପାଇଁ ତ ଆମେ ଚେଷ୍ଟା କରୁଛୁ ସୁଆଡ଼ରୁ ଆଣିବା ପାଇଁ, କିନ୍ତୁ

କିଛି ନହେଲେ ସେମାନେ ଯେମିତି ହତାଶ ହେଇ ପଡୁଛନ୍ତି, ଏଇସବୁ ଗୁଡାକ ପାଇଁ ଟିକେ ସଂଯତ ହେଇକିରି ସେମାନଙ୍କୁ ଚିନ୍ତା କରିବାକୁ ପଡିବ, ଦମ୍ଭ ଧରି ରହିବାକୁ ପଡିବ। ତଥାପି ଯୁବକମାନେ ଅତି ତାଙ୍କ ମନରେ ସବୁବେଳେ ଗୋଟେ ଆକାଂକ୍ଷା ରହିଥାଏ, ପିଲାଦିନରୁ ସେମାନଙ୍କ ମନରେ ଗୋଟେ ଆକାଂକ୍ଷା ରହିଥାଏ ସେମାନେ କିଛି ଗୋଟେ କରିବେ କେମିତି, କିନ୍ତୁ ସେଇଟାକୁ ସେମାନେ ସଫଳ କରିବା ପାଇଁ ତାଙ୍କ ମନରେ ଗୋଟେ ମାନସିକ ପ୍ରସ୍ତୁତି ଆବଶ୍ୟକ, ସରକାରୀ ସହାୟତା ଆବଶ୍ୟକ, ପାରିବାରିକ ସହଯୋଗ ଆବଶ୍ୟକ, ଏକ ଆଦର୍ଶ ଅହିଂସାର ବାତାବରଣ ଆବଶ୍ୟକ। ସରକାରଙ୍କ ତରଫରୁ ତ ବହୁତ ଗୁଡ଼ିଏ ଯୋଜନା ସୃଷ୍ଟି ହେଇଛି, ଯୁବକମାନଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ, ସେମାନଙ୍କୁ ଉତ୍ସାହିତ କରିବା ପାଇଁ, ସେମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ ବର୍ତ୍ତମାନ ଯେତେ ସବୁ ଯୋଜନା ଅଛି, ଆମର ଯୁବକମାନେ ଯଦି ସେସବୁର ଉପଯୋଗ କରିବେ ଏବଂ ଅହିଂସାକୁ ଅନୁସରଣ କରି ଯଦି ସେମାନେ ଆଗେଇ ଯିବେ, ଆମ ଦେଶ ଆହୁରି ସୁନ୍ଦର ହେଇପାରିବ। କାହିଁକି ନା ଶାନ୍ତିପୂର୍ଣ୍ଣ ଅବସ୍ଥାରେ ହିଁ ଉନ୍ନତି ସମ୍ଭବ, ହିଂସା ମାଧ୍ୟମରେ କେବେ ହେଲେ କୌଣସି ଦେଶର ବିକାଶ ହେଇନାହିଁ, ଧ୍ୱଂସ ଆଡ଼କୁ ସେଇଟା ସୂଚନା ଦିଏ। ତେଣୁ ଆମର ଯୁବ ପିଢ଼ି ଯଦି ସରକାରଙ୍କର ଏସବୁ ଯେତେ ଯୋଜନା ଅଛି ତାର ସୁଯୋଗ ନେଇ ନିଜକୁ ଆହୁରି ସମୃଦ୍ଧ କରିପାରିବେ, ସେମାନେ ବି ସମୃଦ୍ଧ ହେବେ, ଦେଶ ମଧ୍ୟ ସମୃଦ୍ଧ ହେବ।

ଶୁଣୁଥିଲେ ଆଲୋଚନା ଅହିଂସାର ପଥ ହେଉ ଯୁବପିଢ଼ିଙ୍କ ଆଦର୍ଶର ପଥ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ଡକ୍ଟର ସ୍ନେହଲତା ପଣ୍ଡା। ଆଜିର କାର୍ଯ୍ୟକ୍ରମକୁ ଏଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍ଗ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ବ୍ରୁ, ଏଇଟା ଫଟୋ ଅଛି।
1: ଶୁଣେ, ଫଟୋ ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
0: ବାଃ, ନୂଆ ନୋଟ ମିଳିବ?
2: ହଁ,
1: ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ବଡ ବୋହୁ, ଏଇଟା ତୁମ ନାଁରେ।
5: ଏତେ ଜଲ୍ଦି କଣ ପାଇଁ?
4: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ। ଆଉ ଏଇଟା ମୋ କଣ୍ଢେଇର ନାଁରେ।
5: କିନ୍ତୁ ଜେଜେ ମା, ତୁମ ନାଁରେ
6: ସବୁ କିଛି। ମୋ ବ୍ୟାଙ୍କ ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
4: ଶୁଭ ଶୁଭ କୁହ କଣ?
7: ଆର୍ବିଆଇ କହେ,
8: ସଚେତ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
0: ରହିଯା ବୁଦ୍ଧୁ।
1: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି।
5: ଓ,
1: ତୁ ବୁଝିଗଲୁ ନା?
5: ରିଲାକ୍ସ।
1: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱାର୍କ କରାଇ ନଥାନ୍ତେ। ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
9: କହି କହି ଥକି ଗଲେଣି। କଣ ହେଲା? ନୂଆ କିଡ୍ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍ କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
10: କରେକ୍ଟ।
9: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା, ନିଆ ଆସିଗଲା ନା କିଡ୍ବ୍ୟାଗ୍?
7: ଆର୍ବିଆଇ କହେ,
8: ପ୍ରଥମେ ନିଜ ବ୍ୟାଙ୍କ, ତାପରେ ଆର୍ବିଆଇ ଅମ୍ବୁଟନ।

0: ରାଜ୍ୟରେ ତୈଳ ଯୋଗାଣ ସ୍ଥିତିକୁ ନେଇ ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମତୀ ଗର୍ଗ କହିଛନ୍ତି ରାଜ୍ୟରେ ତୈଳ ସଙ୍କଟ ନାହିଁ, ବେଆଇନ ମହଜୁଦକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ଶାସନ ସଚିବ ଜନସାଧାରଣଙ୍କୁ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।
1: ବର୍ତ୍ତମାନ ସର୍ଟେଜ ନାହିଁ, ପେଟ୍ରୋଲ ଡିଜେଲ ଏଲ୍ପିଜି ର ବି ନାହିଁ, ଅନ୍ନେସେସାରିଲି ଭିଡ଼ କରିବା ନାହିଁ, ଅନ୍ନେସେସାରିଲି ହୋର୍ଡିଂ କରିବା ନାହିଁ, ଅଛି ଆଭେଲେବିଲିଟି ଅଛି, ପାଇପଲାଇନ୍ ବି ଅଛି, ତାହେଲେ ବର୍ତ୍ତମାନ କିଛି ପ୍ରୋବ୍ଲେମ ନାହିଁ। ଯେହେତୁ ୱେଷ୍ଟ ଏସିଆରେ ଏମିତି କ୍ରାଇସିସ ହେଇଛି, ତାକୁ ଦେଖି ଦେଖି କରି ଏସବୁ ଜାଗାରେ ସୃଷ୍ଟି ହେଉଛି, ଆମେ ମନିଟର କରୁଛୁ ଯେ ବର୍ତ୍ତମାନ ଷ୍ଟକ୍ କେତେ ଅଛି।
0: ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣର ଅବଧିକୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଫର୍ମ ପୂରଣର ଅବଧି ଆଜି ଶେଷ ହେବାର ଥିଲା। ଜୁଲାଇ ମାସ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତା ବୁଧବାର ଦିନ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ସେହିଦିନ ପ୍ରକାଶ ପାଇବ। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ସି ୱେବ୍ସାଇଟ୍ ଓଡ଼ିଶା ପରୀକ୍ଷା ଫଳ ଦେଖିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ 2 କଳା ବିଜ୍ଞାନ ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସୁପ୍ରିମକୋର୍ଟର ଆସନ୍ତା ଅଗଷ୍ଟ ମାସ 21, 22 ଏବଂ 23 ତାରିଖରେ ହେବାକୁ ଥିବା ସ୍ୱତନ୍ତ୍ର ଲୋକ ଅଦାଲତରେ ଅଂଶଗ୍ରହଣ କରିବାକୁ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ଏ ସମାଧାନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆବେଦନକାରୀ କିମ୍ବା ସେମାନଙ୍କ ଓକିଲ ସୁପ୍ରିମକୋର୍ଟର ସରକାରୀ ୱେବ୍ସାଇଟ୍ www.sci.gov.in ରେ ଆସନ୍ତା 31 ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ରାଜ୍ୟର କ୍ରମବିକଶିତ ସହରାଞ୍ଚଳ ଶାସନଗଠନ ତନ୍ତ୍ର ଏବଂ ନାଗରିକ କୈନ୍ଦ୍ରିକ ଆଭିମୁଖ୍ୟ ବିଷୟରେ ବିସ୍ତୃତ ଧାରଣା ପ୍ରଦାନ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା କ୍ୟାଡର 2025 ବ୍ୟାଚ୍ର 6 ଜଣ ଆଇଏଏସ୍ ପ୍ରୋବେସନଲାଲଙ୍କ ଦକ୍ଷତା କର୍ମଶାଳା ଆୟୋଜିତ ହୋଇଯାଇଛି। ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଓ ବିଭାଗୀୟ ମୁଖ୍ୟମାନେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ କାର୍ଯ୍ୟକଳାପ, ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଏବଂ ଆନୁଷ୍ଠାନିକ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଦ୍ରୁତ ସହରୀକରଣର ଆହ୍ୱାନର ମୁକାବିଲା ଏବଂ ହିତାଧିକାରୀ କେନ୍ଦ୍ରିକ ଶାସନର ଆବଶ୍ୟକତା ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା। ଭଦ୍ରକ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏଏସ୍ଆଇଆର୍ 2026 ସମ୍ପର୍କିତ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାରେ ସ୍ୱଚ୍ଛତା ବଜାୟ ରଖିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ସମସ୍ତ 285 ଗ୍ରାମରେ ସଚେତନତା ଶିବିର, ଅଭିଯୋଗ ଗ୍ରହଣ, ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି କରାଯିବ। କଳାହାଣ୍ଡି ଜିଲ୍ଲାରେ ତୈଳ ଯୋଗାଣ ବିତରଣରେ ଅନିୟମିତତା ହେଉଥିବା ଅଭିଯୋଗ ପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଉପରେ ଚଢ଼ଉ କରାଯାଇଛି। ତୈଳ ମହଜୁଦକାରୀ ଓ କଳାବଜାରୀ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଚାଲିଥିବା ଆର୍ଦ୍ଧଦେବୀ ମା ରାମାୟଣ ମା ଠାକୁରାଣୀ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଛତ୍ରପୁର ମହୋତ୍ସବ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଆସନ୍ତା ଜୁନ୍ 1 ରୁ 5 ତାରିଖ ପର୍ଯ୍ୟନ୍ତ ଛତ୍ରପୁର ମହୋତ୍ସବ ଚାଲିବ। ମହୋତ୍ସବରେ 150 ଷ୍ଟଲ୍ ଖୋଲାଯିବ, 30 ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲା ଗୁଡ଼ି ବ୍ଲକ ସଭାଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଆଜି ମୋଟ 31 ଅଭିଯୋଗର ଶୁଣାଣି କରାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ଶିବିରରେ ମୋଟ 84 ଅଭିଯୋଗର ଶୁଣାଣି କରାଯାଇ 21 ମାମଲାର ତତ୍କାଳ ସମାଧାନ କରାଯାଇଥିଲା। ମାଲକାନଗିରି ବ୍ଲକ ବିଏପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମୋଟ 28 ଅଭିଯୋଗର ଶୁଣାଣି କରାଯାଇଥିଲା। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାବଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 67 ଅଭିଯୋଗର ଶୁଣାଣି କରାଯାଇଥିଲା। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 94 ଅଭିଯୋଗ ଗ୍ରହଣ କରାଯାଇଥିଲା। ରାଜ୍ୟରେ କିଛି ଦିନର ବ୍ୟବଧାନ ପରେ ଦିନର ତାପମାତ୍ରା ପୁଣି ଥରେ ବୃଦ୍ଧି ପାଇଛି। ବିଶେଷ କରି ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଆଜି ଅପରାହ୍ନରେ

0: ରେ ସର୍ବାଧିକ ଦିନ ତାପମାତ୍ରା 42.9 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 5 ଦିନ ମଧ୍ୟରେ ତାପମାତ୍ରା ଆଉ 2-3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅପରପକ୍ଷରେ ରାଜ୍ୟର କେତେକ ଜିଲ୍ଲାରେ କାଳବୈଶାଖୀ ବଜ୍ରପାତ ହେବାର ସମ୍ଭାବନା ଥିବାରୁ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ବ୍ୟାପକ ଜନସ୍ୱାସ୍ଥ୍ୟ ପରାମର୍ଶବଳୀ ଜାରି କରାଯାଇଛି। ପରାମର୍ଶବଳୀରେ ପର୍ଯ୍ୟାପ୍ତ ପରିମାଣର ଜଳପାନ, ପ୍ରଖର ସୂର୍ଯ୍ୟକିରଣରୁ ଦୂରେଇ ରହିବା, ହାଲୁକା ସୂତାପୋଷକ ପରିଧାନ ଏବଂ କାକୁଡ଼ି ତରଭୁଜ ଭଳି ଋତୁକାଳୀନ ଫଳ ତଥା ପାନୀୟ ସେବନ ଉପରେ ଗୁରୁତ୍ୱାରୋପ କରାଯାଇଛି। ମୁଣ୍ଡ ବୁଲାଇବା, ମୁଣ୍ଡ ବିନ୍ଧା, ବାନ୍ତି ଲାଗିବା, ମାନସିକ ଅସ୍ଥିରତା, ଶରୀରର ତାପମାତ୍ରା ବୃଦ୍ଧି, ଶରୀରରେ ଜଳୀୟ ଅଂଶ କମିଯିବା, ଅଚେତ ହେବା ଭଳି ଲକ୍ଷଣ ପ୍ରତି ସତର୍କ ରହିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି। ଅଂଶୁଘାତକୁ ଏକ ଜରୁରୀକାଳୀନ ପରିସ୍ଥିତି ଭାବେ ଚିହ୍ନଟ କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଅଂଶୁଘାତ ଜନିତ ପରିସ୍ଥିତିରେ ଲୋକମାନଙ୍କୁ ହେଲ୍ପଲାଇନ୍ ନମ୍ବର 108 ଏବଂ 102କୁ କଲ୍ କରିବାକୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟଠାରେ ଜାରି ରହିଛି ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ, ଯୋଗଦେବ କେନ୍ଦ୍ର କୃଷିମନ୍ତ୍ରୀ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣ ଅବଧି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି ଏବଂ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ରର ଅନୁମାନ। ଆଞ୍ଚଳିକ ସମ୍ବାଦ ଶେଷ ହେଲା।
1: ଆଜିର ପ୍ରସଙ୍ଗ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁବାସ ଚନ୍ଦ୍ର ଶପଥୀ। ବିଶ୍ୱ ମାନବ ସଭ୍ୟତାକୁ ସଂରକ୍ଷଣ, ଶିକ୍ଷାକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ସାଂସ୍କୃତିକ ବୁଝାମଣାକୁ ସୁଦୃଢ଼ କରିବାରେ ସଂଗ୍ରହାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାଂସ୍କୃତିକ ବିନିମୟ, ଲୋକଙ୍କ ମଧ୍ୟରେ ସହଯୋଗ ଏବଂ ଶାନ୍ତିର ଏକ ବଳିଷ୍ଠ ମାଧ୍ୟମ ହେଉଛି ସଂଗ୍ରହାଳୟ। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ 1977 ଆନ୍ତର୍ଜାତିକ ସଂଗ୍ରହାଳୟ ପରିଷଦ ଗଠନ କରାଯାଇଥିଲା। ସେବେଠାରୁ ପ୍ରତ୍ୟେକ ବର୍ଷ May 18 ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଇ ଆସୁଛି। ମାନବ ସମାଜକୁ ଜ୍ଞାନ ପ୍ରଦାନ କରିବା, ସତ୍ୟ ବିଷୟରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ସଂଗ୍ରହାଳୟଗୁଡ଼ିକରୁ ଅତୀତ ସମ୍ପର୍କରେ ଜ୍ଞାନ ମିଳିବା ସହିତ ନୂଆ ବିଚାର ପାଇଁ ମାର୍ଗ ଉନ୍ମୁକ୍ତ ହୋଇଥାଏ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଏକ ବିଭାଜିତ ବିଶ୍ୱକୁ ଏକତ୍ର କରେ ସଂଗ୍ରହାଳୟ। ସାମୂହିକ ସ୍ମୃତି ସଂରକ୍ଷଣ ମାଧ୍ୟମରେ ପରବର୍ତ୍ତୀ ପିଢ଼ିକୁ ଇତିହାସ ସମ୍ପର୍କରେ ସଚେତନ କରିବା ଏବଂ ସାଂସ୍କୃତିକ ବୈଭବକୁ ଅଧିକ ସମାବେଶୀ କରିବା ଉପରେ ଚଳିତ ବର୍ଷର ପ୍ରସଙ୍ଗ ଆଲୋକପାତ କରୁଛି। ଭାରତରେ ସଂଗ୍ରହାଳୟଗୁଡ଼ିକ କଳାକୃତିର ଭଣ୍ଡାର ନୁହନ୍ତି, ବରଂ ଗୋଟିଏ ଗୋଟିଏ ଜୀବନ୍ତ ପ୍ରତିଷ୍ଠାନ। ଦେଶର ସଭ୍ୟତା, ସ୍ୱାଧୀନତା ସଂଗ୍ରାମ, କଳାତ୍ମକ ଉତ୍କର୍ଷତା, ଜନଜାତି ପରମ୍ପରା, ବୈଜ୍ଞାନିକ ସଫଳତା ଏବଂ ଗଣତାନ୍ତ୍ରିକ ବିବର୍ତ୍ତନର କାହାଣୀ ସଂଗ୍ରହାଳୟଗୁଡ଼ିକ ହିଁ ବର୍ଣ୍ଣନା କରିଥାନ୍ତି। ସଂସ୍କୃତି ମନ୍ତ୍ରଣାଳୟ ମାଧ୍ୟମରେ କେନ୍ଦ୍ର ସରକାର

0: ଦିଲ୍ଲୀଠାରେ 1950 ମସିହାରେ ଜାତୀୟ ସଂଗ୍ରହାଳୟ ଗଠନ କରାଯାଇଥିଲା। ସେଠାରେ ହରପ୍ପା ଐତିହ୍ୟ, ବୌଦ୍ଧ ଧର୍ମ ସମ୍ବନ୍ଧୀୟ କଳାକୃତି, ପାଣ୍ଡୁଲିପି ତଥା ଅନ୍ୟାନ୍ୟ ବିବିଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଥିବା ପ୍ରାୟ 2 ଲକ୍ଷ ସାମଗ୍ରୀ ସଂରକ୍ଷିତ କରି ରଖାଯାଇଛି। ଦିଲ୍ଲୀରେ 1954 ମସିହାରେ ପ୍ରତିଷ୍ଠିତ ଭାରତୀୟ ଆଧୁନିକ କଳା ଗ୍ୟାଲେରୀ ଭାରତୀୟ କଳା ସଂସ୍କୃତିର ଏକ ନିଚ୍ଛକ ପ୍ରଦର୍ଶନ। ତେଲେଙ୍ଗାନାର ହାଇଦ୍ରାବାଦରେ ଥିବା ସାଲାରଜଙ୍ଗ ସଂଗ୍ରହାଳୟ ଦେଶର ସର୍ବୋତ୍ତମ କଳା ସଂଗ୍ରହାଳୟ ମଧ୍ୟରେ ଅନ୍ୟତମ। ଏଥିରେ ସାଲାରଜଙ୍ଗ ତୃତୀୟଙ୍କ ଦ୍ୱାରା ସଂଗୃହୀତ ହଜାର ହଜାର କଳାକୃତି ରହିଛି। କୋଲକାତାର ଅନ୍ୟ ଏକ ଉତ୍କର୍ଷ ସଂଗ୍ରହାଳୟ ହେଉଛି ଭିକ୍ଟୋରିଆ ମେମୋରିଆଲ ହଲ୍। ଏଥିରେ ଉପନିବେଶ ଯୁଗର ଇତିହାସ, ଚିତ୍ରକଳା, ସ୍ମାରକୀ ଏବଂ ବ୍ରିଟିଶ ଭାରତ ସହିତ ସଂଶ୍ଲିଷ୍ଟ ଦଲିଲଗୁଡ଼ିକୁ ସଂଗୃହୀତ କରି ରଖାଯାଇଛି। ପ୍ରତ୍ନତାତ୍ତ୍ୱିକ ସଂସ୍ଥା ଦ୍ୱାରା ସଂଗୃହୀତ ସାମଗ୍ରୀ, ପାଣ୍ଡୁଲିପି, କ୍ଷୁଦ୍ର ଚିତ୍ରକଳା ଏବଂ ଜାତୀୟ ନେତାଙ୍କ ବ୍ୟକ୍ତିଗତ ସାମଗ୍ରୀରେ ପରିପୁଷ୍ଟ ହୋଇଛି ଆହ୍ଲାବାଦ ସଂଗ୍ରହାଳୟ। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ 1931 ମସିହାରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଅନ୍ୟାନ୍ୟ ସଂଗ୍ରହାଳୟଗୁଡ଼ିକ ମଧ୍ୟରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟ, PM ସଂଗ୍ରହାଳୟ, ଗାନ୍ଧୀ ସ୍ମୃତି ଓ ଦର୍ଶନ ସମିତି ଆଦି ରହିଛି। ଏକ ଜାତିର ସାମୂହିକ ସ୍ମୃତିକୁ ସଂରକ୍ଷଣ କରିବାରେ ଏହି ସଂଗ୍ରହାଳୟଗୁଡ଼ିକ ଉଲ୍ଲେଖନୀୟ ଭୂମିକା ନିର୍ବାହ କରି ଆସୁଛନ୍ତି। ଗବେଷଣା, ପର୍ଯ୍ୟଟନ ଏବଂ ସାଂସ୍କୃତିକ ସଚେତନତାକୁ ଏହି ସଂଗ୍ରହାଳୟଗୁଡ଼ିକ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। କେନ୍ଦ୍ର ସରକାର ସଂଗ୍ରହାଳୟ ଅନୁଦାନ ଯୋଜନା ପ୍ରଚଳନ ମାଧ୍ୟମରେ ନୂତନ ସଂଗ୍ରହାଳୟ ପ୍ରତିଷ୍ଠା, କାର୍ଯ୍ୟକ୍ଷମ ଥିବା ପ୍ରତିଷ୍ଠାନଗୁଡ଼ିକର ଆଧୁନିକୀକରଣ, ଡିଜିଟାଇଜେସନ୍, ବୃତ୍ତିଗତ ଦକ୍ଷତା ବୃଦ୍ଧି ଆଦି କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଡିଜିଟାଇଜେସନ୍ ଏବଂ ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଅଧିକ ସୁଗମ ଓ ଆକର୍ଷଣୀୟ ହୋଇପାରୁଛି। ଏପରିକି ଦେଶରେ ରହିଥିବା ସଂଗ୍ରହାଳୟଗୁଡ଼ିକୁ ବିଶ୍ୱସ୍ତରକୁ ଉନ୍ନୀତ କରିବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଆସୁଛନ୍ତି। ବର୍ତ୍ତମାନର ସଂଗ୍ରହାଳୟଗୁଡ଼ିକୁ ପାରସ୍ପରିକ ଶିକ୍ଷା କେନ୍ଦ୍ରରେ ପରିଣତ କରାଯାଉଛି। କର୍ମଶାଳା, ପଦଯାତ୍ରା, ସାଂସ୍କୃତିକ ପ୍ରଦର୍ଶନ ଏବଂ ସମ୍ପ୍ରଦାୟଙ୍କ ଅଂଶଗ୍ରହଣ ମାଧ୍ୟମରେ ସଂଗ୍ରହାଳୟଗୁଡ଼ିକ ଜ୍ଞାନ ପ୍ରଦାନର ଏକ ପ୍ରାଥମିକ ଉତ୍ସ ଭାବେ କାର୍ଯ୍ୟ କରୁଛି। ବିଶ୍ୱର ସର୍ବବୃହତ୍ ବିଜ୍ଞାନ ସଂଗ୍ରହାଳୟ ଏବଂ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଜନିତ ପରିଚାଳନାକୁ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ ଅଧିକ ସଶକ୍ତ କରିପାରୁଛି। ଏହା ମାଧ୍ୟମରେ ବିଜ୍ଞାନ ଭିତ୍ତିକ ପ୍ରଦର୍ଶନୀ ଏବଂ ଶିକ୍ଷାଗତ କାର୍ଯ୍ୟକ୍ରମଗୁଡ଼ିକ ଅଧିକ ଲୋକାଭିମୁଖୀ ହୋଇପାରୁଛି।
1: ଆକାଶବାଣୀ ଭବନ ପ୍ରଚାର କରୁଛି ହିନ୍ଦୀ କଥାଚିତ୍ର ଚୋରି ଚୋରିର କେତେ ଗୀତ।

0: এতল যেন শুনুলে হিন্দি কথা চিত্র চোরি চোরি কেতরিগীত আকাশবাণী ব্রহ্মপুর ওড়িয়ার সম্বাদরে লেখি প্রচার করছু আকাশবাণী কটক কেন্দ্রর শুনিপারে কিছু সময় মধ্যে
1: আকাশবাণী ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୀତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ପଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା ଭୁବନେଶ୍ୱରରେ ଆସନ୍ତାକାଲି ଆୟୋଜିତ ହେବ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଯୋଗଦେବେ କେନ୍ଦ୍ର କୃଷିମନ୍ତ୍ରୀ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ର ବ୍ୟାଟିଂ କରିବାକୁ ନିଷ୍ପତ୍ତି ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦିଗରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି ଆଜି ଓସ୍ଲୋଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନରୱେ ପ୍ରତିପକ୍ଷ ଜୋନାସ୍ ଗାର୍ ଷ୍ଟୋଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ତଥା ପ୍ରତିନିଧିସ୍ତରୀୟ ଆଲୋଚନା ସମୟରେ ଏହି ମତ ପ୍ରକାଶ ପାଇଛି ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ସ୍ୱଚ୍ଛ ଶକ୍ତି ନୀଳ ଅର୍ଥନୀତି ଏବଂ ସବୁଜ ପରିବେଶ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ଏହି ରଣନୈତିକ ଭାଗିଦାରୀ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଏହି ଆଲୋଚନାରେ ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବାଣିଜ୍ୟ ପୁଞ୍ଜିନିବେଶ ନୀଳ ଅର୍ଥନୀତି ଅକ୍ଷୟ ଶକ୍ତି ଶିକ୍ଷା ବିଜ୍ଞାନ କାରିଗରୀ କୌଶଳ କୃତ୍ରିମ ବୁଦ୍ଧିମତା ମହାକାଶ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗଗୁଡ଼ିକ ସ୍ଥାନ ପାଇଥିଲା ଅର୍ଥନୀତି ଭାଗିଦାରୀ ବୁଝାମଣା ପତ୍ର ବିଶେଷ କରି ବାଣିଜ୍ୟ ବୈଷୟିକ ଜ୍ଞାନକୌଶଳ ଏବଂ ନିଯୁକ୍ତି ସୃଷ୍ଟି ଆଦି କ୍ଷେତ୍ରରେ ଅଧିକ ସୁଯୋଗ ସୃଷ୍ଟି କରିବା ଉପରେ ଉଭୟ ନେତା ନିଜର ସମ୍ମତି ପ୍ରକାଶ କରିଛନ୍ତି ଆଲୋଚନା ପରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକ ଯୁଗ୍ମ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଗତବର୍ଷ ତାଙ୍କର ନରୱେ ଗସ୍ତ କରିବାର କାର୍ଯ୍ୟସୂଚୀ ଥିଲା ମାତ୍ର ପହଲଗାମ୍ ଆତଙ୍କବାଦ ଆକ୍ରମଣ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା ଭାରତ ବିରୁଦ୍ଧରେ ଆତଙ୍କବାଦ ଆକ୍ରମଣ ସମୟରେ ନରୱେ ଭାରତକୁ ଦୃଢ଼ ସମର୍ଥନ ଦେଇଥିବାରୁ ଶ୍ରୀ ମୋଦି ଧନ୍ୟବାଦ ଦେବା ସହିତ ଏହା ପ୍ରକୃତ ବନ୍ଧୁତ୍ୱର ପ୍ରତିଫଳନ ବୋଲି ମତବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଗତବର୍ଷଠାରୁ କାର୍ଯ୍ୟକାରୀ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହିତ ବାଣିଜ୍ୟ ଅର୍ଥନୀତି ଭାଗିଦାରୀ ରାଜିନାମା ଭାରତ ନରୱେ ମଧ୍ୟରେ ପ୍ରଗତି ଓ ସମୃଦ୍ଧିର ଏକ ବ୍ଲୁ ପ୍ରିଣ୍ଟ ଭାବେ କାର୍ଯ୍ୟ କରୁଛି ଏହାଛଡ଼ା ଇଣ୍ଡୋ ପାସିଫିକ୍ ଓସିଏନ୍ସ ଇନିସିଏଟିଭ୍ରେ ନରୱେର ଯୋଗ ଦେବାର ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି ସେ କହିଛନ୍ତି ଦୁଇ ପ୍ରମୁଖ ସାମୁଦ୍ରିକ ଦେଶ ଭାରତ ନରୱେ ସାମୁଦ୍ରିକ ଅର୍ଥନୀତି ସୁରକ୍ଷା ଓ କ୍ଷମତା ନିର୍ମାଣ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେବେ ବୈଷୟିକ ସମସ୍ୟାଗୁଡ଼ିକର ସଫଳ ମୁକାବିଲା ଲାଗି ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥାଗୁଡ଼ିକରେ ସଂସ୍କାରର ଆବଶ୍ୟକତା ଉପରେ ଶ୍ରୀ ମୋଦି ଏହି ଅବସରରେ ଗୁରୁତ୍ୱାରୋପ କରିଛନ୍ତି ଆତଙ୍କବାଦକୁ ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ଭାରତ ନରୱେ ଦୃଢ଼ ପ୍ରତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି ସନ୍ତାସବାଦ ବିପକ୍ଷ ଲଢ଼େଇରେ ଭାରତକୁ ଦୃଢ଼ ଭାବେ ସମର୍ଥନ କରିବା ଲାଗି ନରୱେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ନରୱେ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ କହିଛନ୍ତି
2: नॉर्वे की यात्रा करके मुझे बहुत खुशी हो रही है यह देश नेचर और ह्यूमन प्रोग्रेस के बीच हार्मनी का एक सुंदर उदाहरण है सबसे पहले मैं प्रधानमंत्री जी का इस आत्मीयता भरे स्वागत के लिए हृदय से आभार

0: କରାଯାଇଥିବା ବେଳେ 2,76,000 ସଂଯୋଗ ଦେବା ଲାଗି ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି। କ୍ରିକେଟ ଆଇପିଏଲ କ୍ରିକେଟରେ ଆଉ କିଛି ସମୟ ପରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ନରୱେ ସମ୍ପର୍କକୁ ଏକ ସବୁଜ ରଣନୀତିକ ଭାଗିଦାରୀରେ ପରିଣତ କରିବା ଦିଗରେ ପ୍ରତିବଦ୍ଧତା ସ୍ପଷ୍ଟ କଲେ ଉଭୟ ଦେଶର ପ୍ରଧାନମନ୍ତ୍ରୀ। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଇଟାଲୀ ଗସ୍ତ। ଭିଏତନାମ ଓ ଦକ୍ଷିଣ କୋରିଆ ସହିତ ଭାରତର ରଣନୈତିକ ସାମରିକ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ହାନୋଇରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗସ୍ର ବ୍ୟାଟିଂ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସୁବର୍ଣ୍ଣପୁର ସମ୍ବାଦଦାତା ବେଣୁଧର ପ୍ରଧାନ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସହରାଞ୍ଚଳ ବିକାଶ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ସହ ଜିଲ୍ଲାରେ ଥିବା ସହରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି। ସହରାଞ୍ଚଳର ମୌଳିକ ସୁବିଧା ପାନୀୟ ଜଳ ବ୍ୟବସ୍ଥା ପଥ ନିର୍ମାଣ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ସହ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରିଛନ୍ତି। ମନ୍ତ୍ରୀ ଜିଲ୍ଲାର ପୌର ପ୍ରଶାସନ ଦ୍ୱାରା ଚାଲୁଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରି ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
3: ସୋନପୁରର ମ୍ୟୁନିସିପାଲିଟି, ବିନ୍ଗା ଏନ୍ଏସ୍ସି ଏବଂ ତରଭା ଏନ୍ଏସ୍ସି ଆଉ ବୀର ମହାରାଜପୁର ଯୋଉ ନୂଆ ଏନ୍ଏସ୍ ହେଇଛି ଆ ଉପରେ ସମୀକ୍ଷା କରିଥିଲୁ, ଚର୍ଚ୍ଚା ଆଲୋଚନା କରିଥିଲୁ। ସାନିଟେସନର କଥା କୁହନ୍ତୁ ବା ଆଗାମୀ ଦିନରେ ଯୋଉ ଖରା ପ୍ରଭାବ ଆସୁଛି ତା ଉପରେ ପିଇବା ପାଣିର କଥା ମଧ୍ୟ ଆମେ ପୁରା ରିଭ୍ୟୁ କଲୁ ଏବଂ ଲୋକମାନେ କେମିତି ପାଣି ପାଇପାରିବେ, ସମସ୍ତଙ୍କ ଘରେ କେମିତି ସ୍ୱଚ୍ଛ ପାଣି ପାଇବେ ଏବଂ ସହରରେ ମଧ୍ୟ ବିଭିନ୍ନ ଜାଗାରେ କେମିତି ପିଇବା ପାଣିର ବ୍ୟବସ୍ଥା କରାଯାଇପାରିବ, ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇପାରିବ, ପଶୁପକ୍ଷୀମାନେ ମଧ୍ୟ କେମିତି ପାଣି ପାଇପାରିବେ ତା ଉପରେ ମଧ୍ୟ ଆମେ ସମୀକ୍ଷା ତର୍ଜମା କଲୁ ଏବଂ ଆଗାମୀ ଦିନରେ ଯେଉଁ ବର୍ଷା ଦିନ ପୁଣି ଆସୁଛି ତା ପାଇଁ ୱାଟର୍ ଲଗିଂ ପଏଣ୍ଟକୁ କେମିତି ଠିକ୍ଠାକ୍ କରିବେ, ଡ୍ରେନେଜ୍ ସିଷ୍ଟମ୍ ସୋଲାରି ସିଷ୍ଟମ୍କୁ ଠିକ୍ କରିବେ ତା ଉପରେ ମଧ୍ୟ ତର୍ଜମା କଲୁ ଏବଂ ନୂଆ ଏନ୍ଏସ୍ସି ଯେଉଁ ହେବାକୁ ଯାଉଛି ସେ ନୂଆ ଏନ୍ଏସ୍ସି ନୂଆ ବିଲ୍ଡିଂ ଏବଂ ତାର ରୂପରେଖ କେମିତି ନୂଆ କରି ପରିବର୍ତ୍ତନ ହେଇକି ହବ, କେମିତି ଲାଇଟ୍ ସବୁ ଜାଗା ଲାଗିପାରିବ ଏ କଥା ବି ମଧ୍ୟ ତର୍ଜମା କଲୁ।
2: ସୁବର୍ଣ୍ଣପୁର ଜିଲ୍ଲାରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ନୂତନ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି। 2,02,00,000 ବ୍ୟୟ ଅଟକଳରେ ନିର୍ମିତ ସାଧନ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ ଔପଚାରିକ ଭାବେ ଉଦ୍ଘାଟନ କରିଛନ୍ତି।

0: ଗୁରୁତ୍ୱପୂର୍ଣ୍ଣ ଜାଗା ଏଇ ଭୀମ ଭୋଇକର ଏଠି ସାଧନା ପୀଠ ଏବଂ ଏଠି ମଧ୍ୟ ବହୁତ ବଡ଼ ବଡ଼ ଅନୁଷ୍ଠାନ ଅଛି ଏବଂ ମଠ ମନ୍ଦିର ଅଛି ଯେଉଁଟାକି ସାଂସ୍କୃତିକ ଐତିହ୍ୟ ରହିଛି। ଆମର ବର୍ତ୍ତମାନ ଯେଉଁ ଉତ୍ତର ପିଢ଼ି ଯେଉଁମାନେ ଯୁବକ ଯୁବତୀ ସେମାନେ ମହାପ୍ରଣୟ ସାହିତ୍ୟ ସମ୍ପର୍କ ଜାଣିବେ, ତାର ବ୍ୟକ୍ତିତ୍ୱ ସମ୍ପର୍କ ଜାଣିବେ, ପ୍ରତିକୂଳ ପରିସ୍ଥିତି ସଂଗ୍ରାମ କରିକି ମଣିଷ ସାଧାରଣ ମଣିଷ ଅସାଧାରଣ ଉଚ୍ଚତାର ପହଞ୍ଚିପାରେ ତାହା ମଧ୍ୟ ଜାଣିପାରିବେ ଏବଂ ଭବିଷ୍ୟତ ଉଦ୍ବୁଦ୍ଧ ହେବେ।
1: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଏକ ସାମୂହିକ ବିବାହ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ସାମାଜିକ ଅନୁଷ୍ଠାନ ରେୟାର ସଂଯୁକ୍ତ ପ୍ରୟାସରେ ଟାଉନହଲ ପରିସରରେ ଆୟୋଜିତ ଏହି ବିବାହ ସମାରୋହରେ ମୋଟ 17 ଯୋଡ଼ି ବରକନ୍ୟା ସାମିଲ ହୋଇ ସାମୂହିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନୁସାରେ ପ୍ରତ୍ୟେକ ନବବିବାହିତ ଦମ୍ପତିଙ୍କୁ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଓ ବିଧାୟକ ରଘୁନାଥ ଜଗଦଲା 45,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ଯାହାଦ୍ୱାରା ଆର୍ଥିକ ଭାବେ ଦୁର୍ବଳ ପରିବାରମାନଙ୍କୁ ବିବାହ ଅର୍ଥବୋଝ କମାଇବାରେ ସହାୟତା ମିଳିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଖୁଡ଼ି ନମସ୍କାର।
1: ଏଇ ଏଇ ଝିଅ ଐଶ୍ଲ ଖୁଣି ହେଇଥିଲ ମା, ଭଲ ଅଛୁ?
0: ହଁ ଭଲ ଅଛି। ତମେ କୁଆଡେ ଗାଁ ଦୁଶୁ ନଥିଲ?
1: ମୁଁ ଥିଲି ଲୋ ଝିଅ।
0: ଆଉ କୁଆଡେ ଯାଇଥିଲ?
1: ପାଖକୁ ପଳେଇଥିଲି, ସେ ଯୋଉ କିସ କହୁନାହାନ୍ତି କିଲୋ, ବେଙ୍ଗଲୁରୁ ବେଙ୍ଗଲୁରୁ
0: ବିଦେଶୀ ପଳେଇଥିଲ?
1: ହଁ।
0: ଆଉ ପୁଅ ଭଲ ଅଛି? ନାତି ନାତୁଣୀ ଭଲ ଅଛନ୍ତି?
1: ସବୁ ଭଲ ଅଛନ୍ତି ଲୋ ଝିଅ। ସେ ନାତିଟା ଏଠିକି ସାନୁଟା ତ, ସେ ଟୋକାଟା, ତାକୁ ହରି ଟିକେ ବହୁତ ଚାକିରିକି ଯାଉଛି।
0: ଆଜିକା ସବୁ ବୋଉ ଚାକିରି
1: ପଳେଇଥିଲି।
0: ଯେ ଆମ ଗାଁରେ ଦେଖୁଥିଲି ଯେ ଦୁଶୁ ନଥିଲ, ଯେ ଆମେ ତ ସବୁବେଳେ ଚାଷବାସ ଉପରେ ମନ ରହୁଛି, ଗାଁକୁ ଛାଡି ଆମେ ଆଉ କୁଆଡେ ଯାଇପାରୁନୁ। ଯେ ନାନୀ ହେ, ଆଜି ଗୋଟେ କଥାଟା ତମକୁ କହି, ମୁଁ ଆଇଲା ବେଳୁ ଆଜି ସେ ନଟିଆର ଗାଈ ଯାକ ବୁଲୁଥିଲେ, ହାମ୍ବା ହାମ୍ବା ହେଇକି ମାଗିଲା ପରେ ଡାକିଲେ ମତେ। ମୁଁ ଯେତେବେଳେ ପାଣି ଟିକେ ନେଇକି, ଥଣ୍ଡା ପାଣି ଟିକେ ନେଲି, ବାଲ୍ଟିଟା ପିଜାଇ ଦେଲି, ଯେତେବେଳେ ପିଇ ଦେଲେ ସବୁ ଯାକ ଦେଖିଲି ଯେ ଆଉ ବୋଧେ ସେମାନେ ଶୋଷର ଭୋକ ଶୋଷରେ ବୁଲୁଥିଲେ ଏଇ କଣ ଭାଙ୍ଗିଗଲାଣି, ଗୋଠ ଭାଙ୍ଗିଗଲାଣି। ଏବେ ଗାଈ ମାନେ ଏମିତିଆ ଯିଏ ଜଳ ଛାଡି ଦଉଛି,
1: କ୍ଷୀର ଖାଇଲା ବେଳୁ ଦୁହିଲା ବେଳୁ ଦୁହିଁ ଦଉଛନ୍ତି। ଗାଈ ଯାକର ପଶୁ ଯାକର ଯତ୍ନ ନେଲେ କେମିତି ହବ?
0: ଆମେ ଗୋଟେ ପିଲା ଯେମିତି ଘରେ ଅଛି ବୋଲି ତାକୁ ଯତ୍ନ ନେବା, ସେମିତି ପଶୁ ପକ୍ଷୀର ଯତ୍ନ ନେବା କଥା ଆମେ ରଖିଛେ ବୋଲି। ଆଉ ସେମାନେ ଛାଡି ଦଉଛନ୍ତି,
1: କଣ କରିବା ଏଗୁଡାକୁ?
0: ସେମାନଙ୍କୁ ଟିକେ ପାଣି ଫାଣି ଦେବା, ଟିକେ ଗାଧପାଦ କରେଇବା, ଇଏ କରିବା, ସବୁ ଯତ୍ନ ସେମାନଙ୍କୁ ନେବାର ଅଛି।
1: କଣ
0: କରିବା ସେଇଟା ଆଗା, ଯେ ଆଇଲା ବେଳେ ମନଟା ବଡ ଖରାପ ଲାଗିଲା ବା। ଯେ ନାନୀ, ଆଉ ବୈଠକରେ ଚାଷବାସ କଥା ଟିକେ ପକେଇବା ଯେ, ବୋଲେ ଆଜି କଣ କଥା ଦେଖ, ଏବେ ଯୋଉ ଆମେ କଥା ହଉଥିଲେ ପାଣି ଶୁଖିଲାଣି ପୋଖରୀର, ବୋଲେ କଣ ବେଶୀ ଖରା ହଉଛି? ପାଣିପାଗର ପରିବର୍ତ୍ତନ ହେଇଯାଉଛି, ବୋଲେ ଯେତିକି ଖରା ହେବା କଥା ଅଧିକା ଖରା ହଉଛି।
1: କାଳ ବୈଶାଖୀ, କାଳ ବୈଶାଖୀ ଖାଲି ଘଡ଼ଘଡ଼ି କହିବାକୁ ନାହିଁ, ବର୍ଷା ନାହିଁ, କିଛି ନାହିଁ,
0: ନାହିଁ, ଗଛ ଭାଙ୍ଗି ଯାଉଛି, ପଶୁ ଜନ୍ତୁ ମାନେ ଖରାପ ହେଇଯାଉଛନ୍ତି, ଏସବୁ କଥା ହଉଛି ସିନା, ବର୍ଷାର ନା ଗନ୍ଧ ନାହିଁ। ଚାଷବାସ କରିବା ତାକୁ ଧରି ଦେଖି କଥାବାର୍ତ୍ତା ହେବା, ବୋଲେ ବଦଳୁଥିବା ପାଣିପାଗରେ କେମିତି ଚାଷବାସର ଯତ୍ନ ନେବା, ବୋଲେ ଆମେ ଯଦି ବର୍ଷା ଦିନେ ଅଧିକା ବର୍ଷା ହେଲା, ଖରା ଦିନେ ଅଧିକା ଖରା ହେଲା, ପାଣି ଟିକେ ବସିଲାନି, ବୋଲେ ତାକୁ ଧରି ଆମ ଚାଷଟା ବଦଳିବାକୁ ପଡିବ। ସବିତା ସୋରେନ, ସୋରଡା ବ୍ଲକର ଅତିରିକ୍ତ କୃଷି ଅଧିକାରୀ, ତାଙ୍କ ସେ ମ୍ୟାଡାମ କହିଛନ୍ତି ବସି ଶୁଣ।

0: ମ୍ୟାଡାମ ନମସ୍କାର।
1: ନମସ୍କାର,
0: ମୁଁ ଆକାଶବାଣୀ ବରହମପୁର କିଷାନବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି ମୋନାଲିସା।
1: ଧନ୍ୟବାଦ ମ୍ୟାଡାମ।
0: ମ୍ୟାଡାମ ଆପଣ ଆମର ସୋରଡ଼ା ଅଞ୍ଚଳରେ ସୋରଡ଼ା ବ୍ଲକରେ ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର ଅଛନ୍ତି। ଆପଣଙ୍କ ଶୁଭ ନାମ ହେଉଛି ସବିତା ରାଣୀ ସୁରେନ। ଆପଣଙ୍କୁ ଅନେକ ଶୁଭେଚ୍ଛା।
1: ଆପଣଙ୍କୁ ମ୍ୟାଡାମ ଅନେକ ଶୁଭେଚ୍ଛା।
0: ମ୍ୟାଡାମ ଆମର ଆଜି ଆଲୋଚନାର ବିଷୟ ରହିଛି ବଦଳୁଥିବା ପାଣିପାଗରେ କେମିତି ଫସଲର ଯତ୍ନ ନେବା। ତ ମତେ ଟିକେ ଆପଣ କହିବେ କି ଆପଣଙ୍କ ଅଞ୍ଚଳରେ କଣ ଫସଲ ଚାଷ କରୁଛନ୍ତି ଚାଷୀ ଭାଇମାନେ, ଆଉ ଆପଣ କଣ କେମିତି ସେମାନଙ୍କୁ ଉପଦେଶ ଦଉଛନ୍ତି, ଗାଇଡ କରୁଛନ୍ତି?
1: ଆଜ୍ଞା ମ୍ୟାଡମ, ନିହାତି ଭାବରେ
0: ହଁ
1: ପ୍ରଥମେ ସମସ୍ତ ସମସ୍ତ ଗଞ୍ଜାମ ଜିଲ୍ଲାର ଚାଷୀ ଭାଇମାନଙ୍କୁ, ଚାଷୀ ମା ମାନଙ୍କୁ ମୋର ନମସ୍କାର। ଆଜିର ଏହି କାର୍ଯ୍ୟକ୍ରମ ଦ୍ୱାରା ଚାଷୀମାନଙ୍କ ପାଖକୁ ଭଲ ସୂଚନା ପହଞ୍ଚାଇବା ପାଇଁ ମୋତେ ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ଦଉଛି।
0: ଧନ୍ୟବାଦ ମ୍ୟାଡମ।
1: ଆଜିର ଏଇ ଯୋଉ ଟପିକ ଅଛି କି ମାନେ ବଦଳୁଛି ପାଣିପାଗ କୁ ନେଇକି ଆମର କେମିତି ଚାଷରେ ସମସ୍ତେ ଯତ୍ନ ନେଇପାରିବେ, କେମିତି ଭଲ ଆଦାୟ ଆସିବ, କେମିତି ଚାଷୀମାନଙ୍କର ଇନକମ୍ ହବ, ସେଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯୋଉଟା କି ମାନେ ଚାଷୀମାନଙ୍କର ଗୋଟେ ବହୁତ ବଡ କନ୍ସର୍ନ ରହୁଛି, ବହୁତ ଟେନସନ୍ ରହୁଛି କି ଠିକ ସମୟରେ ବର୍ଷା ହଉନି, ଖରା ସମୟ ବେଶି ଦିନ ପର୍ଯ୍ୟନ୍ତ ରହୁଛି, ଟେମ୍ପରେଚର ବେଶି ରହୁଛି, ହେଲେ ସେଇ ଅନୁସାରେ ମାନେ ଯୋଉ ଚାଷ ଯୋଉ ସମୟରେ ହବା କଥା ସେମିତି ହେଇପାରୁନି, ତ ଚାଷୀମାନେ ଏମିତି ଭାବରେ ଚିନ୍ତାରେ ରହୁଛନ୍ତି କି ଆମେ କୋଉ ଫସଲଟା କୋଉ ସମୟରେ ଚାଷ କଲେ ଆମର ଭଲ ଟିକେ ଇନକମ୍ ହେଇପାରିବ, ଭଲ ଆଦାୟ ବି ଆସିବ। ଏବେ ଦେଖୁଛନ୍ତି ଅକ୍ଷୟ ତୃତୀୟା ହେଲା ସବୁଠୁ ଇମ୍ପୋର୍ଟାଣ୍ଟ ଦିନ ହଉଥିଲା ଚାଷୀ ଭାଇମାନଙ୍କ ପାଇଁ, ଯୋଉଦିନ କି ମାନେ ତଇ ପାଇଁ ବିହନ ବୁଣୁଥିଲେ କିମ୍ବା ବୁଣା ଧାନ ବି ସେଇ ସମୟରେ ଆରମ୍ଭ ହଉଥିଲା, କିନ୍ତୁ ଏବେର ସମୟରେ ସେଇ ସମୟରେ ବର୍ଷା ହଉନି ବୋଲି ଚାଷୀ ଭାଇମାନେ ମାନେ ଜମି ବି ସେଇ ଟାଇମରେ ଚାଷ ବି ହେଇପାରୁନି, ପଡିଆ ହିଁ ରହିଯାଉଛି, ପଡିଲା ବେଳକୁ ରଜ ପରେ ହେଇଯାଉଛି, ନହେଲେ ମାନେ ଜୁଲାଇ ଅଗଷ୍ଟ ପରେ ବି ମାନେ ଏମିତି ହଉଛି କି ସେଇ ସମୟ ବେଳକୁ ଚାଷ ଆରମ୍ଭ ହଉଛି, ଯୋଉଟା କି ବହୁତ ଡେରି ହେଇଯାଉଛି,
0: ବହୁତ ଲେଟ୍ ହେଇଯାଉଛି,
1: ବହୁତ ଲେଟ୍ ହବା ସହ ସେ ଚାଷୀମାନଙ୍କର ସେଇ ଅନୁସାରେ ଫସଲର ସବୁ ଯାହା ଟାଇମ ରହୁଛି ସେଗୁଡା ଧୀରେ ଧୀରେ ଗଡି ଗଡି ଯାଉଛି, ଯୋଉ ଫସଲ ହବା କଥା ସେଟା ହେଇପାରୁନି। ପ୍ରଥମେ ହେଲା ମାନେ ଚାଷୀ ଭାଇମାନେ ଜାଣିବା ଦରକାର ଯେ ଆଜିକାଲି ମାନେ ପାଣିପାଗକୁ ଦେଖିକି ଆମେ ପାଣିପାଗକୁ ଯଦି ଜଗିବା, ଆମେ ବର୍ଷାକୁ ଯଦି ଜଗିବା ତାହେଲେ ଚାଷ କାମ ଆଉ ସେମିତି ଆଗ ଭଳି ହେଇପାରିବ, ତ ମାନେ ସବୁଠୁ ବେଷ୍ଟ ହବ ଯଦି ଯେହେତୁ ଧାନ ଆମର ଖାଲି ଗଞ୍ଜାମ ଜିଲ୍ଲା ନୁହଁ ପୁରା ଓଡିଶାର ହେଲା ଧାନ ମୁଖ୍ୟ ଫସଲ, ଯୋଉଟା କି ବର୍ଷାରେ ଖରିଫ ଋତୁରେ ନିହାତି ଭାବରେ ହୁଏ, ତ ସେଇଟା ସେମିତି ଆମେ ଟିକେ ଭଲରେ ହେଇପାରିବ ବୋଲି ସେଥିପାଇଁ ଆମେ ଭେରାଇଟି ଚେଞ୍ଜ କରିବା ପାଇଁ ପଡିବ। ଆଗରୁ କଣ ନା ଲୋକମାନେ ଯୋଉ ବିହନଟା ସବୁବେଳେ ପାଇଁ ରଖିଥାନ୍ତି ସେଇଟାକୁ ହିଁ କରନ୍ତି, ନହେଲେ ଯୋଉଟା ଆମର ସୋସାଇଟିରେ ମିଳୁଛି ମସୁରୀ ଧାନ ହେଲା ପୂଜା ଧାନ ହେଲା ଏସବୁ ବେଶୀ ଦିନିଆ ଧାନ ମାନେ ଚାଷୀ ସବୁ ଆଣିକି କରନ୍ତି, କିନ୍ତୁ ଆମେ ଯଦି କମ୍ ଦିନିଆ ଭେରାଇଟି ଯଦି କରିବା ଯେମିତିକି ହେଲା ଆମର ସୋନ ସବୁଆନ ହେଲା ଯୋଉଟା କି ଟିକେ ଅଳ୍ପ ଦିନରେ ଆଦାୟ ହବ, କମ୍ ପାଣି ବି ଲାଗିବ, ଯୋଉଟାର କମ ଶକ୍ତି ମାନେ ରୋଗକୁ ସହନ ଶକ୍ତି ବି ତାର ଏଇ ଭେରାଇଟିରେ ଅଛି, ସେଇ ପ୍ରକାର ଭେରାଇଟି ଯଦି ଚାଷୀ ଭାଇ ମାନେ ଆଣିକି ସୋସାଇଟିରେ ବି ମିଳୁଛି ସେଇ ସୋସାଇଟିରେ ବି ଆଣିକି ସେଇ ତମର ଧାନ ଯଦି କରିବେ ତାହେଲେ ଟିକେ ଭଲ ଆଦାୟ ବି ଆସିବ, ବର୍ଷା ନ ହେଲେ ବି ସେଇ ଧାନଟା ସହିପାରିବ, କିଛି ଦିନ ପର୍ଯ୍ୟନ୍ତ ସେ ଫସଲରେ କିଛି କ୍ଷତି ନ ହବ। ସେଇଭଳି ଭେରାଇଟି ନୂଆ ନୂଆ ଭେରାଇଟି ଯୋଉ ସବୁ ଅଛି ଧାନର ହଉ କି ଅନ୍ୟ ଫସଲର ବି ହଉ ସେ ସବୁ କେମିତି ଚାଷୀ ଭାଇମାନଙ୍କ ପାଇଁ ସୁବିଧା ଅଛି ଯେ ସେମାନଙ୍କୁ ଭେରାଇଟି ଚେଞ୍ଜ କରିବା ପାଇଁ ସେମାନେ ଆଗୁଆ ବୁକିଂ ବି କରିପାରିବେ। ଓଡିଶା ଗଭର୍ଣ୍ଣମେଣ୍ଟ ର ଏଇ ସ୍କିମ ଗୋଟେ ଅଛି ଯୋଉଟା କି ଆମର ପ୍ରି ବୁକିଂ ଅଫ୍ ସିଡ୍ସ ବୋଲି ସେଟା କୁହାଯାଉଛି, ତାର ସେଇଟା ପାଇଁ ବି ମାନେ ଚାଷୀ ଭାଇଙ୍କର ପ୍ରଥମେ ଫାର୍ମର ଆଇଡି ହେଇଥିବା ଦରକାର, ଯୋଉଟା କି ପଞ୍ଜୀକରଣ ହଉଛି କୃଷି ଅଫିସରେ ହିଁ ହଉଛି, ସବୁ ବ୍ଲକ ର କୃଷି ଅଫିସରେ ହଉଛି, କିମ୍ବା ସବୁ ବ୍ଲକ ର ଯିଏ ଭିଏଡବ୍ଲ୍ୟୁ ରହିଲେ, ଓଭରସିଅର ରହିଲେ କିମ୍ବା କୃଷକ ଅଫିସ ରହିଲେ ଏମାନଙ୍କ ଦ୍ୱାରା ମାନେ ତାର ଡକ୍ୟୁମେଣ୍ଟ ଦେଇକି ଯେମିତିକି ଭୋଟର ଆଇଡି, ବ୍ୟାଙ୍କ ପାସବୁକ୍ ଆଉ ଆଧାର କାର୍ଡ, ତାଙ୍କର ମୋବାଇଲ ନମ୍ବର, ଏଇସବୁ ଜିନିଷ ଦେଇକି ସେମାନେ ତାଙ୍କର ଚାଷୀ ପଞ୍ଜୀକରଣ କରିପାରିବେ। କରିଲା ପରେ ଆମର ଗୋ ସୁଗମ ପୋର୍ଟାଲ ଗୋଟେ ରହୁଛି, ଗୋ ସୁଗମ ପୋର୍ଟାଲରେ ତାଙ୍କର ଆଧାର ନାଁକୁ ବେସ୍ କରିକି ସେଥିରେ ରେଜିଷ୍ଟ୍ରେସନ କରିବ, ରେଜିଷ୍ଟ୍ରେସନ କରିକି ଆମର ଏପ୍ରିଲ ମାସରୁ ଆରମ୍ଭ ହଉ

0: ପ୍ରି ବୁକିଂ କରିବାଟା,
1: ଆଚ୍ଛା
0: ସେମାନେ ଧାନ ହଉ, ମୁଗ ହଉ, ବିରି ହଉ କିମ୍ବା ଚିନାବାଦାମ ହଉ, ଏ ସବୁ ଫସଲ ପାଇଁ ତାଙ୍କୁ ଯୋଉ ଭେରାଇଟି ଦରକାର, ମାନେ ନୂଆ ଭେରାଇଟି ଯୋଉଟା କି ହାଇ ୟିଲ୍ଡିଂ ଭେରାଇଟି ହେଲା, ଯୋଉଟା ଆମର ଓଡିଶା ଗଭର୍ଣ୍ଣମେଣ୍ଟ ରେ ଓଡିଶା ଷ୍ଟେଟ୍ ସିଡ୍ କର୍ପୋରେସନ ରେ ଆଭେଲେବୁଲ ରହୁଛି, ସେସବୁ ଭେରାଇଟି ଆଗୁଆ ବୁକିଂ କରିବେ। ବୁକିଂ କରିବା ସମୟରେ ସେମାନେ ଯେତିକି ବିହନ ତାଙ୍କୁ ଦରକାର, ଗୋଟେ ଏକର ପାଇଁ ହଉ କି ଦୁଇ ଏକର ପାଇଁ ହଉ, ତାର ଯାହା ପ୍ରାଇସ ରହିଲା ଟୋଟାଲ, ତାର ଓନ୍ଲି 10% ମାନେ ଭାଗ୍ୟରୁ 10% ସିଏ ଦେଇକି ବୁକିଂ କରିବେ। 10% ଦେଇକି ବୁକିଂ କଲା ପରେ ସେମାନେ ଯଦି ଏପ୍ରିଲ ମାସରେ ବୁକିଂ କରୁଛନ୍ତି ତାହେଲେ ସେମାନେ ମେ ମାସରେ ସିଡ୍ଟା ପାଇବେ। ସିଡ୍ ପାଇବେ ସେମାନେ ଯୋଉ ଡିଲର କୁ ଚୁଜ୍ କରିଥିବେ, କିମ୍ବା ଓଏସ୍ଏସ୍ସି ଗୋଦାମ ଯୋଉ ଅଛି ରଙ୍ଗେଇଲୁଣ୍ଡାରେ, ସେ ରଙ୍ଗେଇଲୁଣ୍ଡାରେ ବି ସେମାନେ ସିଡ୍ ଆଣିପାରିବେ। ସେ ସିଡ୍ ଆଣିକି ସେଇ ସିଡ୍ଟା ଆଣିଲା ବେଳକୁ ସେମାନେ ବାକି 90% ପେମେଣ୍ଟ ଟା କରିବେ। ଯୋଉଟା କି ଆଗରୁ ଲୋକମାନେ ଯଦି ଭେରାଇଟି ଚେଞ୍ଜ କରିବା ପାଇଁ ଚାହିଁବେ, ନୂଆ ଭେରାଇଟି ମିଳିବାଟା କଷ୍ଟ ହଉଥିଲା, ଏବେ ଆଉ ସେ ଅସୁବିଧା ବି ଦୂର ହେଇଗଲାଣି। ଚାଷୀମାନଙ୍କ ପାଖକୁ ଓଡିଶା ଗଭର୍ଣ୍ଣମେଣ୍ଟ ଦ୍ଵାରା ଏଇସବୁ ସୁବିଧା ଆସିଲାଣି ତାଙ୍କ ପାଖକୁ, ଖାଲି ତାଙ୍କୁ ଏଇସବୁ ଜିନିଷର ସାହାଯ୍ୟ ପାଇଁ ତାଙ୍କୁ କୃଷି ଅଫିସ କୁ ଆସିବା ପାଇଁ ପଡିବ, ଆମ ସହିତ ଯୋଗାଯୋଗ କରିବା ପାଇଁ ପଡିବ, ନହେଲେ ଆମର ଯିଏ ଫିଲ୍ଡରେ ଭିଡବ୍ଲୁ ରହୁଛନ୍ତି, ଓଭରସିଅର ରହୁଛନ୍ତି, ସେମାନଙ୍କ ସହିତ ଯୋଗାଯୋଗ କଲେ ବି ସେମାନେ ସବୁ ସାହାଯ୍ୟ କରିପାରିବେ। ଯେହେତୁ ଆଗକୁ ମାନେ ତମେ ଆସିଲାଣି ବର୍ତ୍ତମାନ, ଚାଷୀମାନେ ନିହାତି ଭାବରେ ପ୍ରିପେୟାର ହଉଛନ୍ତି କେମିତି କଣ ଚାଷ କରିବେ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ମେସେଜ ଚାଷୀମାନଙ୍କ ପାଇଁ। ସମସ୍ତେ ଠିକ ସମୟରେ ଯେମିତି ବୁକିଂ କରିପାରିବେ ସେଟା ପାଇଁ ଆମେ ଆମେ ତ ଅଲରେଡି ପ୍ରିପେୟାର ହେଇକି ଅଛୁ, ଚାଷୀମାନଙ୍କୁ ଆୱେର କରୁଛୁ କି ବୁକିଂ ସେମାନେ ଆଗୁଆ କରନ୍ତୁ ବୋଲି, ତାହେଲେ ଠିକ ସମୟରେ ପାଇପାରିବେ। ଆଉ ସେଇଭଳିଆ ଏଇ ଯୋଉ ଧାନ ଚାଷ ପାଇଁ ତ କହିଲି, ତା ଛଡା ଆଉ ଗୋଟେ କଥା ହେଲା ମାନେ ଖାଲି ଖାଲୁଆ ଜମିରେ ହିଁ ଧାନ କରିବାଟା ବେଟର ରହିବ, ଯେହେତୁ ସେଇଠି ପାଣିଟା ଆଭେଲେବୁଲ ରହୁଛି, ଆଉ ଯେହେତୁ ପାଣି ରହୁଛି ସେଠି ଧାନ ଫସଲଟା ବଢିବା ପାଇଁ କିଛି ଅସୁବିଧା ହବନି। ଆଉ ସେଟା ମଧ୍ୟମ ଜମି ରହିଲା କିମ୍ବା ପେପର ମି ରହିଲା, ସେଇଠି ଯେହେତୁ ପାଣିର ଅଭାବ ରହିବ, ଠିକ ସମୟରେ ବର୍ଷା ହବନି, ହେଲେ ସେତେବେଳେ କଣ ହବ ନା ପୁଣି ଧାନ ଫସଲ ବଢିପାରିବନି, ଆଦାୟ ବି ଭଲ ଆସିବନି, ଏମିତି ବି ହଉଛି ମାନେ ଗଛ ବି ମରିଯାଉଛି, ଅଳ୍ପ ଦିନ ହେଇକି ଗଛ ସବୁ ମରିଯାଉଛି। ସେଥିରେ ଯାହା ପିଡିଆ ହଉ କି ମେଡିସିନ ଦେଲେ ବି କିଛି ଗଛ ବଢୁନି, ଆଉ ଫସଲ କ୍ଷତି ହେଇଗଲା। ଯୋଉ କ୍ଷତି ହଉଛି ସେଇ ସମୟରେ ତ ଆଉ କିଛି ଫସଲ ସେଇ ଜାଗାରେ ଲଗେଇବି ହବନି, ତ ଗୋଟେ ସିଜନ ପଳେଇଲା, ଗୋଟେ ସିଜନ ପଳେଇଗଲେ ସେଠି ମାନେ ଚାଷୀମାନଙ୍କର ଗୋଟେ ସିଜନର ପୁରା କ୍ରପିଂରୁ ଲସ୍ ହେଇଗଲା, ମାନେ ଯାହା ପରିଶ୍ରମ କରିଥିବେ ସେ ପରିଶ୍ରମରେ ପୁରା ତାଙ୍କ ଗଲା। ହେଲେ ସେଇ ଜିନିଷକୁ ଧ୍ୟାନରେ ରଖିକି ଚାଷୀଭାଇ ମାନଙ୍କୁ ମୁଁ ଗୋଟେ ଜିନିଷ ଜଣେଇବା ପାଇଁ ଚାହିଁବି, ସେମାନେ ଖାଲି ଖାଲୁଆ ଜମିରେ ଖାଲୁଆରୁ ଆଉ ଟିକେ ମଧ୍ୟମ ଉଚ୍ଚ ଜମିରେ ଯଦି ଧାନ କରୁଛନ୍ତି କରନ୍ତୁ, ଆଉ ବାକି ସବୁ ଜମି ରହିଲା ତାଙ୍କର ସେ ଜମିରେ ସେମାନେ ଅଣଧାନ ଫସଲ କରନ୍ତୁ। ଅଣଧାନ ମୁଗ ହେଲା, ବିରି ହେଲା, କିମ୍ବା ତୈଳ ଜାତୀୟ ଫସଲ ହେଲା, ଚିନା ବାଦାମ ହେଲା, କିମ୍ବା ହେଲା, ଏଇସବୁ ଫସଲ କଲେ କଣ ନା ମାନେ ତାଙ୍କୁ ସେମାନେ ନିଜେ ପାଇଁ ନିଜ ଖାଇବା ପାଇଁ ବି ଡାଲି ପାଇଲେ, ଚିନା ବାଦାମ ପାଇଲେ, ମାର୍କେଟରେ ବିକିକି ବି ସେଥିରୁ ବି କିଛି ଭଲ ପଇସା ତାଙ୍କର ଇନକମ ହେଇପାରିବ। ଗୋଟେ ସମୟରେ ଯଦି 3-4 ପ୍ରକାର ଫସଲ ହେଇପାରୁଛି ତାହେଲେ ନିହାତି ଭାବରେ ଚାଷୀମାନଙ୍କର ଏଠି ଇନକମଟା ଡବଲ ହେଇଗଲା, ଯୋଉଟା କି ଏବେ ଗଭର୍ଣ୍ଣମେଣ୍ଟର ସବୁଠୁ ଇମ୍ପୋର୍ଟାଣ୍ଟ ଚାଷୀମାନଙ୍କ ପାଇଁ ଗୋଟେ ମେସେଜ। ଆମେ ବହୁତ ପ୍ରକାର ଟ୍ରେନିଂ କରୁଛୁ, ଆୱାରନେସ ପ୍ରୋଗ୍ରାମ କରୁଛୁ ଚାଷୀମାନଙ୍କ ସହିତ କି ଏମିତି ଏମିତି ଫସଲ ସବୁ ଗୋଟେ ସମୟରେ ଆମେ ଯଦି 3-4 ପ୍ରକାର ଫସଲ କରିପାରିବା, ସୋ ଦାଟ ମାନେ ଚାଷୀମାନଙ୍କର ଲାଭ ରହିବ। ଗୋଟେ ଚାଷୀ ସବୁବେଳେ ମାନେ ସବୁ ଲୋକଙ୍କର ହେଲା ମାନେ ମେରୁଦଣ୍ଡ କହିବା ପାଇଁ ଗଲେ, ଚାଷୀ ଯଦି ଚାଷ ନ କରିବେ ତାହେଲେ ଏବେ ବି

0: କୋଉ ଜମିରେ କେମିତି ଫସଲ କରିବା, କ୍ରପ ପାଇବା, ମାନେ ବିହନ ପାଇବା, ବିହନ କୋଉ ପ୍ରକାର ମିଳିବ, ସବୁ ଯାକ ଆପଣ ବିସ୍ତୃତ ଭାବେ ସୁନ୍ଦର ଭାବେ ବୁଝେଇ ଦେଲେ ଆମ ଚାଷୀ ଭାଇମାନେ ମଧ୍ୟ ବୁଝିଥିବେ, ଜାଣିଥିବେ, ଆଉ ନିଶ୍ଚୟ ସେମାନେ ଚେଷ୍ଟା କରିବେ ଆପଣଙ୍କ ପାଖରେ ପହଞ୍ଚିବା ପାଇଁ। ଯେମିତି ଆପଣ ଶେଷରେ କହିଲେ ଯେ ଆମ ସହ ଯୋଗାଯୋଗ ଯେତେ କରିପାରିବେ ଆମେ ସେଥିରେ ଆପଣ ସେମାନଙ୍କ ପାଖରେ ଉପସ୍ଥିତ ରହିବୁ। ତ ଠିକ କଥା ମ୍ୟାଡମ, ବହୁତ ସୁନ୍ଦର କଥା, ଆପଣ ଡ୍ୟୁଟିରୁ ସମୟ ବାହାର କରିକି ମୋତେ ଏତିକି ସମୟ ଦେଇଛନ୍ତି, ଆମର କାର୍ଯ୍ୟକ୍ରମକୁ ସମୟ ଦେଇଛନ୍ତି, ଆଉ ନିଶ୍ଚୟ ଆମର ଏଇ ମାଧ୍ୟମରେ ଚାଷୀ ଭାଇଙ୍କ ପାଖକୁ ଆପଣଙ୍କ ମୂଲ୍ୟବାନ ତଥ୍ୟ ପହଞ୍ଚିବ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଯାହା ହଉ ମାନେ ଏତେ ସବୁ କଥା ଆପଣଙ୍କ ଦ୍ଵାରା ଚାଷୀ ମାନଙ୍କ ପାଖକୁ ପହଞ୍ଚୁଛି, ସେଥିପାଇଁ ଆପଣଙ୍କ ପ୍ରୋଗ୍ରାମ କୁ ଧନ୍ୟବାଦ, ଆକାଶବାଣୀକୁ ଧନ୍ୟବାଦ ଏବଂ ସମସ୍ତ ଚାଷୀ ଭାଇ ମାନଙ୍କୁ ବି ଧନ୍ୟବାଦ।
0: ନିଶ୍ଚୟ ବହୁତ ବହୁତ ଶୁଭେଚ୍ଛା ଆପଣଙ୍କୁ, ମୁଁ ଆମର ଏଇ ବ୍ରହ୍ମପୁର ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହିଲି ମ୍ୟାଡମ, ନମସ୍କାର।
2: ବୋଲେ ଦେଖିଲ ନା ସବୁ କଥା କହିଲେ,
3: ବୋଲେ କେତେ କଥା କହିଲେ ଲୋ, କେତେ ଜାଣିବା କଥା,
2: ଜାଣିବା କଥା, ତାଙ୍କେ ତ ଜ୍ଞାନୀ ଲୋକମାନେ, ସେ ଉପରେ ଚାକିରି କରିଛନ୍ତି, ଜାଣିଛନ୍ତି, ଆଉ ଆମେ ସେଥିପାଇଁ ଶିଖୁଛେ ତାଙ୍କଠୁ। ଆଉ ବୈଠକ ତମେ ଟିକେ ଆସୁଥିଲେ କଥାବାର୍ତ୍ତା ଟିକେ ଶୁଣୁଥିବ।
3: ନାଇଁ ନାଇଁ ମୁଁ ଆଇଲୋ ଝିଅ, ସବୁଦିନ ଆଇ, ମୁଁ ହେଲେ ଶିଖି ନା କେତେ କଥା, କେତେ ନୂଆ କଥା ଜାଣି ନା ବୈଠକ।
2: ଦେଖିଲ ତ ଆଜି ଭଲ ଲାଗିଲା ନା,
3: ଭଲ ଲାଗିଲା ଲୋ,
2: ଯେ ଶୁଣ
3: କେତେ ନୂଆ କଥା ଶିଖିଲି।
2: ତମେ ବସ, ମୁଁ ଗୋଟେ ଭଜନରେ ପକଉଛି, ଶୁଣ।

0: ଚିକିଡ଼ି ବ୍ଲକରେ ଚିକିଡ଼ି ପାଖରେ ପରସମ୍ବା ବୋଲି ସେଇଠି ଜଣେ ସଫଳ ଚାଷୀ ନୀଳାଞ୍ଚଳ ବେହେରା ସାଙ୍ଗେ କଥା ହେଇଛି, ତମେ ସିଏ ଶୁଣ।
1: ହଁ ଶୁଣି ଆଚ୍ଛା
2: ମୁଗ ବିରି ରାଶି ଏମିତି ସବୁ ଚାଷ କରୁ।
3: ଏବେ କଣ ଲାଗିଛି?
2: ଏବେ ରାଶି ଲାଗିଛି, ବିରି ଲାଗିଛି, ମୁଗ ଲାଗିଛି।
3: କେତେ ଦିନ ହେଲାଣି ଲଗେଇବାର?
2: ରାଶି ପଡି ମାସେ ହବ। ଏବେ ବିରି ବିରି ଆହୁରି ଗଛ ଉଠିନି।
3: ଆଚ୍ଛା ଆଚ୍ଛା। ହଁ ହଁ। ବିରି କେବେ ବୁଣିଲେ?
2: ବିରି ବୁଣିକି ଏବେ 4 ଦିନ ହବ।
3: 4 ଦିନ ହବ? କେତେ ଦିନରେ ସେଟା ଉଠିବ, ଗଛ ଉଠିବ, ଗଜା ହବ?
2: 8 ଦିନରେ ଗଜା ଦିଶି ଗେଛି।
3: ଆଉ ମୁଗର ପରିସ୍ଥିତି କେମିତି ଅଛି, କେବେ ବୁଣିଲେ?
2: ମୁଗ ତ କାଲି ପକେଇଲେ। ଆଉ
3: କାଲି ପକେଇଛନ୍ତି। ରାଶି ରାଶି କେମିତି କରୁଛନ୍ତି?
2: ରାଶି ଆଉ ରାଶି ଚାଷ ଧାନ କଟାଲ ଚାଷ କଲୁ। ଚାଷ କରିବାର ଗୋଟେ 15 ମାସ ପରେ ପାଣି ମଡେଇଲୁ। ପାଣି ବତରେକି ପାଗା ଲାଗୁ ଆଠରେ ଚାଷ କରିକି ରାଶି ପକେଇଲୁ। ଆଉ
3: କେତେ ଜାଗାରେ କରୁଛନ୍ତି, କେତେ ଜମି କରୁଛନ୍ତି?
2: ରାଶି ନା ରାଶି ପ୍ରାୟ ପଡିଛି 6 ଏକର ଖଣ୍ଡେ ପଡିଛି।
3: 6 ଏକର? ଆଚ୍ଛା। କେତେ କେତେ କିଲୋ କେତେ ବସ୍ତା ପକେଇଛନ୍ତି?
2: ଆମେ ଭର ଗୋଟେ ଏକରକୁ 3 କେଜି
3: ପକଉଛୁ। 3 କେଜି ପକଉଛନ୍ତି? ତ କେମିତି ପ୍ରଣାଳୀରେ ପକାନ୍ତି, ବୁଣନ୍ତି କେମିତି? ଯୋଉ ବିହନଟା
2: ବିହନଟା ମାନେ ପାଗ ହେଇଗଲା ଜମି, ଆଉ ଗୋଟେ ଗୋଟେ ଚାଷ କରିଦବୁ, ଆଉ ରାଶି ବୁଣି ଦେଇକି ଆଉ ଗୋଟେ ଉଠି କରିଦବୁ। ଆଉ
3: ତ ପୁରା ଲାଗି ଲାଗିକି ବୁଣି ଥାଉଛନ୍ତି ଗଛ, ପୁରା ଲାଗି ଲାଗିକି ଯିବ କିଏ କାମ?
2: ହଁ, ଗଛକୁ ପ୍ରାୟ 4 ଇଞ୍ଚ 6 ଇଞ୍ଚ ଡିଷ୍ଟାନ୍ସ ରହିବ।
3: 4 ଇଞ୍ଚ 6 ଇଞ୍ଚ ଡିଷ୍ଟାନ୍ସ ରହିବ। ତ ଗଛ ମାନେ ରାଶି ଚାଷ କଲେ ଆମେ ଅଧିକ ପାଣି ଦରକାର ନା, ଶୁଖିଲା ଢେପର ଜମି ମଧ୍ୟ ହେଇପାରିବ?
2: ହଁ, ଶୁଖିଲା ଜମିରେ ହେଇପାରିବ,
3: କିନ୍ତୁ ପାଣିର ଆବଶ୍ୟକତା ରହିଛି କି?
2: ପାଣିର ଆବଶ୍ୟକ ମାନେ ବର୍ଷା ବର୍ଷି ହେଲେ ଭଲ ହୁଅନ୍ତା, ଆଉ ନହେଲେ ଯଦି ବୋର ଅଛି ସ୍ପ୍ରିଙ୍କ୍ଲିଂ କଲେ ଟିକେ ଭଲ ହବ।
3: ଆଚ୍ଛା। ନାଇଁ, ଅତ୍ୟଧିକ ପାଣି ସେମିତି ଆବଶ୍ୟକତା ନାହିଁ, ଚଳିବ। ଆପଣ ପନିପରିବା କିଛି ଚାଷ କରୁଛନ୍ତି କି?
2: ପନିପରିବା ଏ ବର୍ଷ କିଛି କରିନି, କାହିଁକି ବୋଲେ ରାତିରେ ବାରିଆ ଦିନରେ ହନୁ, ଆଉ ସବୁ ଆଜି ପର୍ଯ୍ୟନ୍ତ ଗଲା ବର୍ଷ ପର୍ଯ୍ୟନ୍ତ କରୁଥିଲୁ। ଟମାଟୋ ବାଇଗଣ ବିଭିନ୍ନ ପ୍ରକାର ଭେରାଇଟିର, ଆଉ ଝଟା ଭେଣ୍ଡି ସବୁ ପ୍ରକାର ପନିପରିବା କରୁଥିଲୁ, ଆଉ କିଛି ଲାଭ ହେଲାନି, ବହୁତ ପରିଶ୍ରମ ପଡିଲା, ଆଉ ସେ କଷ୍ଟରୁ ଆଉ ମନ ଭାଙ୍ଗି କରିପାରିଲୁ କଲୁନୁ। ଆଉ
3: ସେମାନଙ୍କୁ ହଟେଇବାର କିଛି ବନ୍ଦୋବସ୍ତ କରୁନାହାନ୍ତି?
2: ଆଉ ବନ୍ଦୋବସ୍ତ ହଟେଇବାର ବନ୍ଦୋବସ୍ତ ତାରବାଡ ଦିଆଯାଉଛି, ସବୁ ହେଲେ ସେ ତାରବାଡ ମାନୁନଦେ।
3: ତ ଏବେ ଏବେ ମୁଗ ବି ଆଉ କେତେ ଦିନ ଲାଗିବ ହେବା ପାଇଁ?
2: ମୁଗ ବିରିଟା ଆଉ 4 ଦିନ ବେଳେ ଗଛ ଦୋଷ ଗଜା ଦୋଷିବ। ମୁଗ ତ କାଲି ପକେଇଲ, ମୁଗ 4-8 ଦିନ ଲାଗିବ ଟାଇମ
3: ଆଦାୟ ହେବା ପାଇଁ। ଆମକୁ ପ୍ରାୟ ଏପ୍ରିଲ ମାସ ହେଇଯିବ ନା ଗଛରେ ଫଳ ଆସିବା ପାଇଁ? କେତେ କେତେ ଏରିଆରେ ଲଗେଇଛନ୍ତି ମୁଗ ବିରି?
2: ବିରି ବିରି 2 ଏକର ପଡିଛି। ମୁଗ 1 ଏକର?
3: ମୁଗ 1 ଏକର? ଆପଣଙ୍କ ନିଜ ଜମି ନା ଭଡ଼ା ଚାଷ କରନ୍ତି?
2: ଭଡ଼ା ଚାଷ ଅଛି।
3: ଆଉ ଏ ବର୍ଷ ଧାନ କେମିତି ଥିଲା, ଚାଷ ଆଦାୟ କେମିତି ଥିଲା?
2: ଧାନ ଏ ବର୍ଷ ବହୁତ ଲସ୍, ବର୍ଷା ହେଲାନି, ଧାନ ବହୁତ ଲସ୍ ଏଇ ବର୍ଷ।
3: ତ ଏବେ ମଣ୍ଡିକି ନେଇକି ବିକ୍ରି ସାରିଲେଣି କଣ?
2: ହଁ, ମଣ୍ଡିକି ନେଇକି ଦେଲୁ।
3: ଏବେ ଆପଣ ଯୋଉ ରାଶି ଲଗେଇଛନ୍ତି, ମୁଗ ବିରି ଲଗେଇଛନ୍ତି, ଆପଣଙ୍କୁ ଏ ଖରାଦିନେ ଆପଣଙ୍କର ତାର ଫସଲଟା ଆଦାୟ ହବ। ହେଲେ ଆପଣ ଯେତିକି ଖର୍ଚ୍ଚ କରୁଛନ୍ତି ରାଶି ଫସଲରେ, ତାଠୁ ଭଲ ଆଦାୟ ହେଉଛି ଆପଣଙ୍କର?
2: ହଁ, ଭଲ ଅର୍ଥ ଟିକେ ଭଲ ହେଇଥିଲା,
3: ଭଲ ଲାଭ ହଉଛି। ହଁ,
2: ଭଲ ଲାଭ ହେଇଥିଲା।
3: ତ ଏବେ ଆପଣ ଯୋଉ ବିରି ମୁଗ ଲଗେଇଛନ୍ତି, ସେ ବିରି ମୁଗ ହୁଡ଼ାରେ କି ସାଇଡ୍ ରେ କିଛି ଗଛ ଆଉ ଲଗେଇଛନ୍ତି ପରିବା ପତ୍ର ପାଇଁ?
2: ପରିବା ପତ୍ର

0: ଯୋଉ କେତେ କଥା ଜାଣିଲି
1: ଆଉ ଦେଖ, ସବୁ ଚାଷ ତ ମିଶ୍ରିତ ଚାଷ ନ କଲେ ଆଜିକାଲି ଆମର ଚଳୁନି। ଗୋଟେ ନଷ୍ଟ ହେଲେ ଆଉ ଗୋଟେ ଦି ପଇସା ପାଇବା ବୋଲି ଆଶା।
0: ଝିଅ ପରିଶ୍ରମ ଏତେ କରିବା ଆଉ ଫଳ ନ ମିଳିଲେ କଣ
1: କଷ୍ଟ ଲାଗୁଛି?
0: ଏ ଝିଅ କେତେଟା ହେଲାଣି ଲୋ?
1: 8ଟା ହେଲାଣି ହେ ଖୁଡ଼ି, ଘରୁ ଯିବା।
0: 8ଟା ହେଇଗଲାଣି ଝିଅ, କକାକୁ ଭୋକ ହବଣି ଲୋ, ମା ଯିବି ଖାଇବାକୁ ବାଢି।
1: ଚାଲ ଚାଲ ଖୁଡ଼ି ଯିବା, ଚାଲ
0: ଆଉ ଥରେ ବୈଠକ ହେଲେ ମତେ ଡାକ।
1: ଡାକି ଖୁଡ଼ି, ତମକୁ ଡାକି, ଚାଲ
0: ଯା ଯା।

ଏତେବେଳେ ଯାଇ ଶୁଣୁଥିଲେ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ ରଣପୁର ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖିରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରେ ଏଥିରେ ଶୁଣିବେ ସମାଚାର ସନ୍ଧ୍ୟା ଶୁଣିପାରିବେ କିଛି ସମୟ ମଧ୍ୟରେ।

ଏତେବେଳେ ଯାଇ ଶୁଣୁଥିଲେ ପଙ୍କଜ ଦାସଙ୍କ କଣ୍ଠରେ କେତୋଟି ଗୀତ ଜାଲ ଆକାଶବାଣୀ ବ୍ରହ୍ମପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗଙ୍ଗଶିଉଳିର କେତୋଟି ଗୀତ।